ଆକାଶବାଣୀ ରାଉରକେଲା, ଆଜି ଶନିବାର 1948 ଶତାବ୍ଦ, ବୈଶାଖ 12 ଦିନ, 2026 ମସିହା ମେ ମାସ 2 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:58। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣିଲେ ଗଗନ ବିହାରୀ ସ୍ୱାଇଁଙ୍କ କଣ୍ଠରେ କୁନ୍ତଳା କୁମାରୀ ସାବତଙ୍କ ରଚନାରୁ ଏହି ଭକ୍ତିପର ଭଜନଟିକୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008 2487 58। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଗଗନ ବିହାରୀ ସ୍ୱାଇଁଙ୍କ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ।

0: ଶ୍ରୋତାବନ୍ଧୁ, ଏହି ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଶ୍ରୀରାମଚରିତ ମାନସର 145ତମ ଅଧ୍ୟାୟ।
1: एक सौ पैतालीस 145।

ଶ୍ରୋତା ବନ୍ଧୁ ଶୁଣିଲେ ରାମଚରିତ ମାନସର 145ତମ ଅଧ୍ୟାୟ। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଭୁବନେଶ୍ୱର ଓୟୁଟି ଶିକ୍ଷା ସଦନଠାରେ ହୋଇଥିବାର ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଶ୍ରମିକମାନଙ୍କର କଠିନ ପରିଶ୍ରମକେ ସମ୍ମାନ ଜଣାଇଛନ୍। ସେ କହିଛନ୍, ଶ୍ରମିକମାନେ ରାଜ୍ୟ ଆର୍ ଦେଶର ଉନ୍ନତିର ପ୍ରମୁଖ ଶକ୍ତି, ସେଥିଲାଗି ସେମାନଙ୍କୁ ନ୍ୟାୟସଙ୍ଗତ ମଜୁରୀ ଆର୍ ସାମାଜିକ ସୁରକ୍ଷା ଦେବାର ଆବଶ୍ୟକ।
1: ତାଙ୍କୁ ଉଚିତ ପାରିଶ୍ରମିକ ପ୍ରଦାନ କରିବା ସହିତ କାର୍ଯ୍ୟକ୍ଷେତ୍ରରେ କିଭଳି ଭାବରେ ସେମାନଙ୍କର ନ୍ୟାୟୋଚିତ ଅଧିକାର, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ କିଭଳି ଭାବରେ ସୁନିଶ୍ଚିତ କରାଯାଇପାରିବ, ସେଥିପାଇଁ ଆମ ସରକାର ମଧ୍ୟ ତା ଉପରେ ନଜର ରଖିବା ସହିତ ଆବଶ୍ୟକ ପଦକ୍ଷେପମାନ ନେଉଛନ୍ତି ଏବଂ ସେଥିରେ ଏହାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସମୟରେ ସମୟ ସମୟରେ ଅନେକ କାର୍ଯ୍ୟକ୍ରମମାନ ମଧ୍ୟ ଗ୍ରହଣ କରାଯାଉଛି।
0: 2025-26 ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନଥି 500,000 ନୁ ଅଧିକା ଶ୍ରମିକମାନଙ୍କର ପଞ୍ଜୀକରଣ ସହିତ 541 କୋଟି ଟଙ୍କାର ସାହାଯ୍ୟ ବଣ୍ଟା ଯାଇଛି। 6,000 ଶ୍ରମିକମାନଙ୍କୁ ପରିଚୟପତ୍ର ଆର୍ 150 କୋଟି ଟଙ୍କା ସାହାଯ୍ୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ବଢ଼ତି ଘୋଷଣା କରିଥିବା ବେଳେ ଦୈନିକ ମଜୁରୀ 472 ଟଙ୍କା ନୁ 622 ଟଙ୍କା ତକ ବଢ଼େଇଛନ୍। ଏ ଅବସରରେ 5 ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ ଦିଆଯାଇଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷା ଫଲ ଆଜ ଉପରବେଳା 4 ବଜେ ବାହାରିବା ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଏତାର ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଆର୍ ମଧ୍ୟମା ପରୀକ୍ଷା ଫଲ ବିଲ୍ ପ୍ରକାଶ ପାଇବା। ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ bscodisha.ac.in ଥି ନିଜର ପରୀକ୍ଷା ଫଲ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନାହିଁ ଥିବାର ଇଲାକାମାନଙ୍କେ ନିଜ ରୋଲ୍ ନମ୍ବରକେ SMS କରିକରି ପରୀକ୍ଷା ଫଲ ଜାଣି ହେବା ବୋଲି ବୋର୍ଡ ତରଫରୁ ବାହାରିଥିବାର ବିଜ୍ଞପ୍ତିନୁ ଜଣାପଡ଼ିଛି। ଇନ ଜନେଇ ଦିଆଯାଇପାରେ ଯେ ମେଟ୍ରିକ୍ ସାର୍ଟିଫିକେଟ୍ ଓଡ଼ିଆ ଭାଷାଥି ମିଳିବା ବୋଲି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି। ଛାତ୍ରଛାତ୍ରୀମାନେ ଏ ବଛର ଓଡ଼ିଆ ଆର୍ ଇଂରାଜୀ ଦୁହି ଭାଷାଥି ମେଟ୍ରିକ୍ ସାର୍ଟିଫିକେଟ୍ ପାଇପାରିବେ। ଭାରତର ପ୍ରକୃତ ଶକ୍ତି ଇତାର ବିବିଧତା ଭିତରେ ଏକତା ଅଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଲୋକଭବନଠାରେ ଗୁଜରାଟ ଆର୍ ମହାରାଷ୍ଟ୍ର ରାଜ୍ୟର ପ୍ରତିଷ୍ଠା ଦିବସ ସମାରୋହଥି ଯୋଗ ଦେଇକରି ଲୋକେ ନିଜର ନିଜର ଭିତରେ ସମ୍ମାନ, ସାଂସ୍କୃତିକ ସମନ୍ୱୟ ଆଉ ଜାତୀୟ ଏକତା ବଜାୟ ରଖିକରି ଶକ୍ତିଶାଳୀ ରାଷ୍ଟ୍ର ଗଠନ ଲାଗି ରାଜ୍ୟପାଳ ଆହ୍ୱାନ ଦେଇଛନ୍। ଏ ଅବସରରେ ରାଜ୍ୟପାଳ ମହାରାଷ୍ଟ୍ର ଆର୍ ଗୁଜରାଟର ଲୋକକୁ ସେମାନଙ୍କ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା ନକ୍ସଲମୁକ୍ତ ହୋଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍। ରାଉରକେଲାଠାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କର ପଦକ ପ୍ରଦାନ ଉତ୍ସବଥି ଯୋଗ ଦେଇକରି ଶ୍ରୀ ଖୁରାନିଆ କହିଛନ୍, ପଡ଼ୋଶୀ ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲର ନକ୍ସଲ ସକ୍ରିୟ ରହିଛନ୍। ଓଡ଼ିଶା ପୁଲିସ୍ ନକ୍ସଲମାନଙ୍କର କାର୍ଯ୍ୟକଳାପ ଉପରେ ନଜର ରଖିଛନ୍। ଏ ଅବସରରେ ପୁଲିସ୍ ମହାନିର୍ଦ୍ଦେଶକ 6 ଜଣ ପୁଲିସ୍ କର୍ମଚାରୀମାନଙ୍କୁ ମେଡାଲ ପ୍ରଦାନ କରିଛନ୍। ଓଡ଼ିଶାର ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଆର୍ ଅଠି ପହର ଜଳ ଯୋଗାଣ ମଡେଲ ଅନୁଧ୍ୟାନ କରବାର୍ ଲାଗି ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନର ଗୋଟିଏ ଉଚ୍ଚା ଦର୍ଜାର ପ୍ରତିନିଧି ଦଳ ଓଡ଼ିଶା ଆସିଛନ୍। ମ୍ୟୁନିସିପାଲ କର୍ପୋରେସନ କମିଶନର ହିତିଜ ସିଂହଲଙ୍କ ନେତୃତ୍ୱଥି ଆସିଥିବାର ଏ ଦଲ ଭୁବନେଶ୍ୱର ଉନ୍ନତି ଭବନର ଗୋଟିଏ ବୈଠକଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସାଙ୍ଗେ ଆଲୋଚନା କରିକରି ଏ ଅବସରରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟ ସରକାର ଶ୍ରମିକମାନଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ପାଳନ ସମାରୋହରେ ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି। ଅଣକୁଶଳୀ ଶ୍ରମିକମାନଙ୍କର ଦୈନିକ ମଜୁରୀ 472 ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 522 ଟଙ୍କା, କୁଶଳୀଙ୍କ 572 ଟଙ୍କା ଏବଂ ଉଚ୍ଚକୁଶଳୀଙ୍କ ମଜୁରୀ 622 ଟଙ୍କାକୁ ବୃଦ୍ଧି କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ଦୈନିକ 10 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଗତ ମାସ ପହିଲାରୁ ଲାଗୁ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ସହାୟତା ପାଇଁ 130 କୋଟି ଟଙ୍କା ବ୍ୟୟ ଅଟକଳରେ 50 ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ 500,000 ଅଧିକ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜୀକରଣ କରାଯାଇଛି। ନିର୍ମାଣ ଶ୍ରମିକମାନଙ୍କୁ 541 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି। ଶ୍ରମିକ ଦିବସ ପାଳନ ଅବସରରେ ରାଜ୍ୟର 6,000 ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି ଏବଂ ଶ୍ରମିକମାନଙ୍କୁ ସହାୟତା ବାବଦରେ 150 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ 8 ଜିଲ୍ଲା ପାଇଁ 1,698 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 1,701 କିଲୋମିଟର ଦୈର୍ଘ୍ୟର 837 ସଡ଼କ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାୟଗଡ଼ାଠାରେ ଗତକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରାମାଞ୍ଚଳର ବିକାଶରେ ବିକଶିତ ଭାରତ ଏବଂ ରାଜ୍ୟର ବିକାଶ ପରିକଳ୍ପନା କରାଯାଇପାରିବ। ଯୋଜନାରେ 50 ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ପଡ଼ାଗ୍ରାମକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଉନ୍ନତି ସହିତ 2036 ମସିହା ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ମାର୍ଗ ପ୍ରଶସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ ପରୀକ୍ଷା ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.bscodisha.ac.inରେ ପରୀକ୍ଷା ଫଳ ଦେଖିପାରିବେ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ରୋଲ୍ ନମ୍ଘର ଦେଇ ଏସ୍ଏମ୍ଏସ୍ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇବେ। ଅନ୍ୟପକ୍ଷରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ମାସ 18 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ 28 ତାରିଖରେ ଶେଷ ହୋଇଥିଲା। 4,01,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ପକ୍ଷରୁ ନେଟ୍ ପରୀକ୍ଷାରେ ଫରେଷ୍ଟ୍ରି ଓ ଷ୍ଟାଟିଷ୍ଟିକ୍ସ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଆସନ୍ତା ଜୁନ୍ ମାସରେ ହେବାକୁ ଥିବା UGC ନେଟ୍ ପରୀକ୍ଷାରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜାତୀୟ ଟେଷ୍ଟିଂ ଏଜେନ୍ସି NTA ପକ୍ଷରୁ କୁହାଯାଇଛି। ଜୁନ୍ ମାସ UGC ନେଟ୍ ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। NTA ପକ୍ଷରୁ ବର୍ଷକୁ 2 ଥର ଜୁନ୍ ଏବଂ ଡିସେମ୍ବର ମାସରେ UGC ନେଟ୍ ପରୀକ୍ଷା କରାଯାଇଥାଏ। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଜାତୀୟ ଶିକ୍ଷାନୀତି ଓ ଉଚ୍ଚଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପ ସମ୍ବନ୍ଧରେ ଏକ କର୍ମଶାଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍, ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଏବଂ ବରିଷ୍ଠ ଅଧ୍ୟାପକମାନେ ଯୋଗଦେବେ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଗତକାଲିଠାରୁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁମ୍ଭୀରମାନେ ଅଣ୍ଡା ଦେଇ ସାରିବା ପରେ ଅଣ୍ଡା ବସା ଗଣାଯିବ। ଆବଶ୍ୟକ ପଡ଼ିଲେ ଅଣ୍ଡାକୁ ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ ମାଧ୍ୟମରେ ଶାବକ ଜନ୍ମ ପ୍ରକ୍ରିୟା ସମ୍ପାଦନ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 2 ଦିନ ଧରି ଇଣ୍ଡୋର ଆଥଲେଟିକ୍ ସେଣ୍ଟରଠାରେ ଦେଶର ପ୍ରଥମ ଇଣ୍ଡିଆନ୍ ଇଣ୍ଡୋର ଓପନ୍ ପୋଲୋ ଭୋଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର ଶ୍ରେଷ୍ଠ ଆଥଲେଟ୍ସମାନେ ଯୋଗଦେବେ ବୋଲି ଆଥଲେଟିକ୍ସ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ପ୍ରତିଯୋଗିତାରେ ସକାଳ 8:00 ଆରମ୍ଭ ହେବ। ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ ତୋଫାନ ଓ ବର୍ଷାର ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିରେ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ବିଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ସର୍ବାଧିକ 68.8 ମିଲିମିଟର ଏବଂ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ 64 ମିଲିମିଟର ବର୍ଷା ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ରହିଛି ସ୍ୱାସ୍ଥ୍ୟ ପାଇଁ ମାଛ କେତେ ଉପକାରୀ ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଆମର ଦୈନନ୍ଦିନ ଖାଦ୍ୟସୂଚୀରେ ମାଛ ଏକ ବଡ଼ ସୁସ୍ୱାଦୁପୂର୍ଣ୍ଣ ଆଉ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଆମ ରାଜ୍ୟ ଦେଶ ତଥା ପୃଥିବୀର ଅଧିକାଂଶ ଦେଶରେ ମାଛରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସମସ୍ତଙ୍କର ଅତି ପ୍ରିୟ। କେବଳ ସ୍ୱାଦ ଦୃଷ୍ଟିରୁ ନୁହେଁ ପୋଷଣ ତତ୍ତ୍ୱ ଦୃଷ୍ଟିରୁ ମଧ୍ୟ ମାଛର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ମାଛ ଓ ଭାତ ଏକ ପ୍ରମୁଖ ଖାଦ୍ୟ ଅଭ୍ୟାସ। ସେ ସମୁଦ୍ର ମାଛ ହେଉ ଅବା ନଈ ପୋଖରୀର ମଧୁର ମାଛ ହେଉ

0: ଚିକିରି, ମହୁରାଳି, କରାଣ୍ଡି ପରି ଚୁନା ମାଛରୁ କ୍ୟାଲସିୟମ ପ୍ରଚୁର ପରିମାଣରେ ମିଳିଥାଏ। ମାଛରୁ ମିଳୁଥିବା ପୁଷ୍ଟିସାର ସହଜରେ ହଜମ ହୋଇଯାଏ। ମାଛ ତେଲରେ ଭିଟାମିନ୍ ଏ ଓ ଡି ପ୍ରଚୁର ପରିମାଣରେ ଥାଏ। ଭିଟାମିନ୍ ଏ ଅନ୍ଧାରକଣା ରୋଗ ଦୂର କରିବାରେ ସାହାଯ୍ୟ କରେ। ଭିଟାମିନ୍ ଡି ଆମର ହାଡ଼କୁ ଶକ୍ତ କରେ ଓ ପିଲାମାନଙ୍କଠାରେ ରିକେଟ୍ ରୋଗ ପ୍ରତିରୋଧ କରିଥାଏ। ପ୍ରତି 100 ଗ୍ରାମ ମାଛରେ ପୁଷ୍ଟିସାର ପାଖାପାଖି 19.5 ଗ୍ରାମ, ସ୍ନେହସାର 2.4 ଗ୍ରାମ ଓ ଖଣିଜ ଦ୍ରବ୍ୟ 1.5 ଗ୍ରାମ ଥାଏ। ଭଜା ମାଛ 2 ଖଣ୍ଡରୁ ଆମେ ପ୍ରାୟ 220 କିଲୋକାଲୋରି ଶକ୍ତି ପାଇଥାଉ। ସେହିପରି 2 ଖଣ୍ଡ ମାଛ କଟଲେଟ୍ରୁ 190 କିଲୋକାଲୋରି ମିଳିଥାଏ। 1 ଗିନା ଚିଙ୍ଗୁଡ଼ି ତରକାରୀ ମଧ୍ୟ 220 କିଲୋକାଲୋରି ଶକ୍ତି ଆମକୁ ଯୋଗାଇ ଦେଇଥାଏ। ଆମର ହାର୍ଟ ବା ହୃଦୟକୁ ସୁସ୍ଥ ରଖିବାରେ ମାଛର ବେଶ୍ ଭୂମିକା ରହିଛି। ଗବେଷଣାରୁ ଜଣାଯାଇଛି ଯେ ଜଣେ ବ୍ୟକ୍ତି ସପ୍ତାହକୁ ଅନ୍ତତଃ ଥରେ ଯଦି ମାଛ ଖାଆନ୍ତି ତାହେଲେ ତାଙ୍କଠାରେ ହୃଦରୋଗ ହେବାର ସମ୍ଭାବନା 50% କମ୍। ମାଛରୁ ମିଳୁଥିବା ଓମେଗା 3 ଫ୍ୟାଟି ଏସିଡ୍ ରକ୍ତରେ କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲିସରାଇଡ୍ ପରିମାଣ କମାଇବାରେ ସାହାଯ୍ୟ କରିଥାଏ। ତାଦ୍ୱାରା ହୃଦରୋଗ ହେବାର ସମ୍ଭାବନା କମିଯାଏ। ଏହି ଓମେଗା 3 ଫ୍ୟାଟି ଏସିଡ୍ ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଏହାଦ୍ୱାରା ରକ୍ତବାହୀ ଶିରା ଓ ଧମନୀର ବାହ୍ୟ ଆବରଣ କଠିନ ଓ ମୋଟା ହୋଇନଥାଏ। ନିୟମିତ ବ୍ୟବଧାନରେ ମାଛ ଖାଇବା ଦ୍ୱାରା ଆମ ହୃଦୟର ଆରିଦ୍ମିଆ ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ଭାବନା ବେଶ୍ ପରିମାଣରେ ହ୍ରାସ ପାଏ। ଆଉ ଏକ ଗବେଷଣାରୁ ଜଣାପଡ଼ିଛି ଯେ ମଣିଷର ମସ୍ତିଷ୍କ ଓ ସ୍ମରଣ ଶକ୍ତି ଉପରେ ମଧ୍ୟ ମାଛର ବେଶ୍ ପ୍ରଭାବ ରହିଛି। ନିୟମିତ ମାଛ ଖାଉଥିବା ବୟସ୍କ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପ୍ରଖର ଥାଏ। ସେମାନେ ସବୁ କଥା ଭଲ ଭାବରେ ମନେ ରଖନ୍ତି ଓ ତାଙ୍କର ଚିନ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ। ବର୍ତ୍ତମାନ ଡିଏଚ୍ଏ ବା ଡୋକୋସା ହେକ୍ସାନୋଇକ୍ ଏସିଡ୍ ସମ୍ପର୍କରେ ଗବେଷଣାଲବ୍ଧ ତଥ୍ୟ ସବୁଆଡ଼େ ଉପଲବ୍ଧ। ମାଛରେ ଏହା ଅଧିକ ପରିମାଣରେ ଥାଏ। ପିଲାମାନଙ୍କୁ ମାଛ ଖାଇବାକୁ ଦେଲେ ସେମାନେ ଅଧିକ ଡିଏଚ୍ଏ ପାଇଥାନ୍ତି। ଏହା ସେମାନଙ୍କର ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହା ସହିତ ଯେଉଁ ପିଲାମାନଙ୍କର ବ୍ୟବହାରଗତ ସମସ୍ୟା ରହିଛି କିମ୍ବା ଯାହାର ସ୍ୱଭାବ ଅସ୍ଥିର ଅଥୟ ସେମାନଙ୍କ ପାଇଁ ମଧ୍ୟ ଡିଏଚ୍ଏ ବେଶ୍ ଉପକାରୀ। ସଦ୍ୟତମ ଗବେଷଣାରୁ ଜଣାଯାଏ ମାଛର ଗଣ୍ଠି ଯନ୍ତ୍ରଣା ଉପଶମ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣ୍ଠି ଫୁଲା, ଗଣ୍ଠି ଦରଜ କମାଇବାରେ ମଧ୍ୟ ମାଛ ସାହାଯ୍ୟ କରିଥାଏ। ମାଛରେ ଥିବା ପୋଷକ ତତ୍ତ୍ୱ ଓମେଗା 3 ଫ୍ୟାଟି ଏସିଡ୍ ଓ ଡିଏଚ୍ଏ ଏ ଦିଗରେ ସହାୟକ ହୋଇଥାନ୍ତି। ମାଛରୁ ମିଳୁଥିବା ଜିଙ୍କ, ଆୟୋଡିନ୍ ଆଉ ସେଲେନିୟମ୍ ଆମ ଶରୀର ପାଇଁ ବେଶ୍ ଉପକାରୀ। ଆୟୋଡିନ୍ ଶରୀରର ବିକାଶ ଓ ଅଭିବୃଦ୍ଧି ପାଇଁ ସାହାଯ୍ୟ କରେ। ସେଲେନିୟମ୍ ଏନ୍ଜାଇମ୍ ତିଆରିରେ ସାହାଯ୍ୟ କରେ। ତେଜସ୍କ୍ରିୟ ବିକିରଣ ତଥା ରାସାୟନିକ ପଦାର୍ଥ ଦ୍ୱାରା ସଂଗଠିତ କୋଷ କ୍ଷୟକୁ ଏହା ପ୍ରତିରୋଧ କରେ। ଏହି ଉପାଦାନଗୁଡ଼ିକର କର୍କଟ ରୋଗ ପ୍ରତିରୋଧୀ ଭୂମିକା ସମ୍ପର୍କରେ ଗବେଷଣା ଏବେ ଜାରି ରହିଛି। ତାହେଲେ ଶ୍ରୋତାବନ୍ଧୁ, ଏଥର ଜାଣିଲେ ତ ମାଛ ଆମ ପାଇଁ କେତେ ଉପକାରୀ? ମାଛ ଭଜା, ମାଛ ତରକାରୀ, ମାଛ ବେସର, ମାଛ କାଲିଆ କେବଳ ସୁଆଦିଆ ଖାଦ୍ୟ ନୁହନ୍ତି, ସେଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରପୁର ରହିଛି। ସେଗୁଡ଼ିକ ଆମ ଶରୀର ପାଇଁ ବେଶ୍ ଉପକାରୀ। ସନ୍ତୁଳିତ ଆହାରରେ ନିୟମିତ ବ୍ୟବଧାନରେ ମାଛରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କଲେ ଆମେ ନିଜକୁ ସୁସ୍ଥ ରଖିପାରିବା।
1: ସ୍ୱାସ୍ଥ୍ୟ ପାଇଁ ମାଛ କେତେ ଉପକାରୀ, ଏ ସମ୍ପର୍କରେ କହିଲେ ଡାକ୍ତର କୌଶିକ ମିଶ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ ଅତିକ୍ରମ କଲା ଭାରତ UAE ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ସଂଘର୍ଷ ଶେଷ କରିବା ଲାଗି ଇରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟରେ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍। ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆଜି ପୁନଃ ମତଦାନ ହେଉଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର 4 ମତଦାନ କେନ୍ଦ୍ରରେ ଆଜି 7:00 ମତଦାନ ଆରମ୍ଭ ହୋଇଛି। 6:00 ପର୍ଯ୍ୟନ୍ତ ମତଦାନ ଜାରି ରହିବ। ନିର୍ବାଚନ କମିଶନଙ୍କ ସୂଚନା

ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। ଆଣବିକ ଶକ୍ତି ନିୟାମକ ବୋର୍ଡ କୁଡାନକୁଲମ୍ ଆଣବିକ ଶକ୍ତି ପ୍ରକଳ୍ପ ୟୁନିଟ୍ 5 ଏବଂ 6 ଗୁରୁତ୍ୱପୂର୍ଣ୍ଣ ଉପକରଣ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛି, ଫଳରେ ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍କୁ ପ୍ଲାଣ୍ଟରେ ଗୁରୁତ୍ୱପୂର୍ଣ୍ଣ ଉପକରଣ ସ୍ଥାପନ କରିବାକୁ ଅନୁମତି ମିଳିପାରିଛି। ଏହି ଉପକରଣ ମଧ୍ୟରେ ରିଆକ୍ଟର ପ୍ରେସର ଭେସେଲ୍, ଷ୍ଟିମ୍ ଜେନେରେଟର ଏବଂ କୁଲାଣ୍ଟ ପମ୍ପ ରହିଛି। ଏଇଆର୍ବି ଦ୍ୱାରା ନିର୍ଦ୍ଦିଷ୍ଟ ସୁରକ୍ଷା ଆବଶ୍ୟକତା ଅନୁଯାୟୀ ୟୁନିଟ୍ଗୁଡ଼ିକର ଡିଜାଇନ୍ର ବହୁସ୍ତରୀୟ ସୁରକ୍ଷା ସମୀକ୍ଷା ଏବଂ ପ୍ରଥମ କଂକ୍ରିଟ୍ ପୋର୍ ପାଇଁ 2021 ଏପ୍ରିଲ୍ ମାସରେ ଜାରି କରାଯାଇଥିବା ପୂର୍ବ ଅନୁମତି ଅନୁଯାୟୀ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକଳାପର ପ୍ରଗତି ସନ୍ତୋଷଜନକ ରହିବା ପରେ ଏହି ଅନୁମତି ପ୍ରଦାନ କରାଯାଇଛି। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଅବସ୍ଥିତ କୁଡାନକୁଲମ୍ ଆଣବିକ ପ୍ରକଳ୍ପ ସ୍ଥାନରେ ଭିଭିଇଆର୍ ଡିଜାଇନ୍ର 6 ପ୍ରେସର ଜଳ ରିଆକ୍ଟର ରହିଛି, ଯାହା ରୁଷ ସହିତ ବୈଷୟିକ ସହଯୋଗରେ ପ୍ରତିଷ୍ଠା କରାଯାଉଛି। ପଶ୍ଚିମ ଏସିଆରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଉଥିବା ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଓ ଭାରତୀୟ ନାଗରିକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶରେ ଏଲ୍ପିଜିର କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ 2,300 ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି। ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 98% ବୃଦ୍ଧି ପାଇଛି। ପ୍ରାୟ 41,60,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବା ବେଳେ 49,08,000 ଘରୋଇ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଫେବୃଆରୀ ମାସରେ ବିକ୍ରି ହୋଇଥିବା 5 କିଲୋଗ୍ରାମ FTL ସିଲିଣ୍ଡର ସଂଖ୍ୟା ପ୍ରାୟ 21,07,000 ବୃଦ୍ଧି ପାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ପ୍ରାୟ 5,88,000 PNG ସଂଯୋଗ ଦିଆଯାଇଛି। ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବା ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ଜାହାଜ ସହିତ କୌଣସି ଅଘଟଣ ଘଟିନାହିଁ। ତେହେରାନରେ ଥିବା ଭାରତୀୟ ଦୂତାବାସ ସ୍ଥଳ ସୀମା ମାର୍ଗ ଦେଇ ଇରାନ୍ରୁ 2,490 ଜଣ ଭାରତୀୟ ନାଗରିକଙ୍କୁ ପରିବହନ ସୁବିଧା ପ୍ରଦାନ କରିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ବିଶ୍ୱ ଶକ୍ତି ସଙ୍କଟ ସମୟରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ସ୍ୱରୂପ ଭାରତ ଏହାର ଅଶୋଧିତ ତୈଳ ଉତ୍ସ ଆଧାରକୁ ପୂର୍ବର 27 ଦେଶରୁ 41 ଦେଶକୁ ବୃଦ୍ଧି କରିଛି। ଦକ୍ଷିଣ ଗୁଜରାଟରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ସଙ୍କଟ ପରିଚାଳନାରେ ଦୀର୍ଘକାଳୀନ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଘରୋଇ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଶ୍ରୀ ପୁରୀ କହିଛନ୍ତି, ରିଫାଇନରୀଗୁଡ଼ିକରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଘରୋଇ ଉତ୍ପାଦନ 60% ବୃଦ୍ଧି ପାଇଛି। ପ୍ରତିଦିନ ଘରୋଇ ଉତ୍ପାଦନ 36,000 ରୁ 54,000 ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ ପ୍ରଚଳନରେ ଥିବା 2,000 ଟଙ୍କା ମୂଲ୍ୟର ନୋଟ୍ର 98.47% ଫେରିଆସିଛି। 3 ବର୍ଷ ପୂର୍ବେ 2,000 ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରା ପରିଚାଳନା ପ୍ରକ୍ରିୟାର ଅଂଶ ଭାବରେ 2023 ମଇ 19 ତାରିଖରୁ ଏହି ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା। ସେହି ସମୟରେ ପ୍ରଚଳନରେ ଥିବା ଏହି ନୋଟ୍ର ମୋଟ୍ ମୂଲ୍ୟ 3.56 ଲକ୍ଷ କୋଟି ଟଙ୍କା ଥିଲା। ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଏହି ମୂଲ୍ୟ 5,451 କୋଟି ଟଙ୍କାକୁ ହ୍ରାସ ପାଇଛି। ପ୍ରତ୍ୟାହାର ଘୋଷଣା ସତ୍ତ୍ୱେ 2,000 ଟଙ୍କା ନୋଟ୍ ବୈଧ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, 4 ବର୍ଷ ପୂର୍ବେ କାର୍ଯ୍ୟକାରୀ ହୋଇଥିବା ଭାରତ UAE ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଭାରତୀୟ ଚାଷୀ, MSME ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ଭାରତ ଏବଂ UAE ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଦୃଢ଼ ଭାବରେ ବୃଦ୍ଧି ପାଇଛି ଏବଂ $100 ବିଲିୟନ୍ ଅତିକ୍ରମ କରିଛି। ରତ୍ନ ଓ ଅଳଙ୍କାର, ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବ୍ୟାପକ ଉନ୍ନତି ହୋଇଥିବା ସେ କହିଛନ୍ତି। ଇରାନ୍ ପକ୍ଷରୁ ସଂଘର୍ଷ ଶେଷ କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ୍ ମଧ୍ୟସ୍ଥ ମାଧ୍ୟମରେ ସଂଶୋଧିତ ପ୍ରସ୍ତାବ ଦାଖଲ କରିଥିଲା। ଶ୍ରୀ ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ତେହେରାନ ଆଲୋଚନାରେ ଅଗ୍ରଗତି କରିଛି।

0: ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି, ଯାହା ମଧ୍ୟ ପ୍ରାଚ୍ୟରେ ଯୁଦ୍ଧବିରତି କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିବ। ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୁଟେରସ୍ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ତିନି ମାସରେ ପହଞ୍ଚିଛି ଏବଂ ବିଶ୍ୱ ଅନେକାଂଶରେ କ୍ଷତିଗ୍ରସ୍ତ ହେଉଛି। ସେ ଜୋର୍ ଦେଇ କହିଛନ୍ତି, ସମସ୍ତ ପକ୍ଷ ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ ଯାହା ଯୁଦ୍ଧବିରତି ପରିସ୍ଥିତିକୁ ଦୁର୍ବଳ କରିବାର ସମ୍ଭାବନା ରହିଛି। ସେ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ଶ୍ରୀ ଗୁଟେରସ୍ ହରମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଅନୁରୋଧ କରିଥିଲେ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଗୃହ ତାଲିକାକରଣ ଏବଂ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅଧିସୂଚିତ 15 ଦିନିଆ ସ୍ୱଗଣନା ଅବଧି ସମାପ୍ତ ହେବା ପରେ ଏହା ଆରମ୍ଭ ହୋଇଛି। ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପକ୍ଷରେ ସ୍ୱଗଣନା କାର୍ଯ୍ୟ ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ମେଘାଳୟ ଏବଂ ଝାଡ଼ଖଣ୍ଡର ନଗର ନିଗମରେ ଆରମ୍ଭ ହୋଇଛି। ଏହି ଅନ୍ଲାଇନ୍ ସୁବିଧା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପରେ ଗୃହ ଗଣନା କାର୍ଯ୍ୟ ଆସନ୍ତା 16 ତାରିଖରୁ ଜୁନ୍ 14 ତାରିଖ ପର୍ଯ୍ୟନ୍ତ କରାଯିବ। ଏହାବ୍ୟତୀତ ବିହାରରେ 15 ଦିନିଆ ସ୍ୱଗଣନା ଅବଧି ଆଜି ଶେଷ ହେଉଥିବା ବେଳେ ଆସନ୍ତାକାଲିଠାରୁ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ। ଜନଗଣନା ପାଇଁ ଗ୍ରହଣ କରାଯାଇଥିବା ଡିଜିଟାଲ ପଦ୍ଧତିରେ ଏପର୍ଯ୍ୟନ୍ତ ପ୍ରାୟ 82 ଲକ୍ଷ ପରିବାର ସରକାରୀ ପୋର୍ଟାଲ ଜରିଆରେ ପଞ୍ଜୀକରଣ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ହାଇଦ୍ରାବାଦରେ ଆତ୍ମନିର୍ଭର ପଞ୍ଚାୟତ ପଦକ୍ଷେପ ଉପରେ ଏକ ଆଉଟରିଚ୍ କର୍ମଶାଳା ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରୀୟ ଗ୍ରାମସ୍ୱରାଜ ଅଭିଯାନ ଅଧୀନରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପଦକ୍ଷେପ, ଆତ୍ମନିର୍ଭର ପଞ୍ଚାୟତ କାର୍ଯ୍ୟକ୍ରମର ଦୃଷ୍ଟିକୋଣ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟକ୍ଷମ ଢାଞ୍ଚା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କର୍ମଶାଳାରେ ଉଦ୍ବୋଧନ ଦେବେ। କର୍ମଶାଳାରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଆଇପିଏଲ୍ କ୍ରିକେଟରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ପରାସ୍ତ କରିଛି। 226 ରନ୍ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍ର 4ର୍ଥ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ର 6ଷ୍ଠ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10ଟି ମ୍ୟାଚ୍ରୁ 6ଟିରେ ବିଜୟ ସହିତ 4ର୍ଥ ସ୍ଥାନରେ ରହିଛି। ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ 7:30ରେ ମ୍ୟାଚ୍ ଖେଳାଯିବ। ବୋତ୍ସୁଆନାର ଗାବୁରନ୍ରେ ଆଜି ବିଶ୍ୱ ଆଥଲେଟିକ୍ସ ରିଲେ ଆରମ୍ଭ ହେବ। ଏଥିରେ 21 ଜଣିଆ ଭାରତୀୟ ଦଳ 5ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ମୋଟ 6ଟି ରିଲେ ଇଭେଣ୍ଟରେ ପୁରୁଷ ଏବଂ ମହିଳା କ୍ରୀଡ଼ାବିତ୍ ଏକକ ଓ ମିଳିତ ପର୍ଯ୍ୟାୟରେ 100 ଓ 400 ମିଟର ଦୌଡ଼ରେ ଭାଗ ନେବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ ଅତିକ୍ରମ କଲା ଭାରତ UAE ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ସଂଘର୍ଷ ଶେଷ କରିବା ଲାଗି ଇରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 MHz ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମରେ କେତୋଟି ଭକ୍ତିଭରା ଭଜନ। ଭଜନଟିକୁ ଶୁଣିବା ବସନ୍ତ ପାତ୍ରଙ୍କ କଣ୍ଠରେ ଅରବିନ୍ଦ ମୁଦୁଲିଙ୍କ ରଚନାରୁ।

0: ଶ୍ରୋତାବନ୍ଧୁ ଶୁଣିଲେ ସୁରେଶ ୱାଡେକରଙ୍କ କଣ୍ଠରେ ଏ ଭକ୍ତିଭର ଭଜନଟିକୁ ଅଲେଖ ବିଶ୍ୱାଳଙ୍କ ରଚନାରୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମରେ କେତୋଟି ଭକ୍ତିଭର ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଶୈଳଭାମାଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନାରୁ। ପୂର୍ବରୁ ଏହି ବିଜ୍ଞାପନ।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛିଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ବଣପାହାଡ଼ ଗୀତ। ଆଜି ଏଥିରେ ଶୁଣିବା ସାଦ୍ରୀ ଗୀତ, ପରିବେଷଣ କରିଛନ୍ତି ଅଜମେର ସିଂ ଏବଂ ସାଥୀ। କିନ୍ତୁ ପୂର୍ବରୁ ଏହି ବିଜ୍ଞାପନ।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: ସହଯୋଗର ପ୍ରତିବଦ୍ଧତା ସହିତ ପ୍ରତ୍ୟେକ କ୍ଷେତ୍ର ସମୃଦ୍ଧ ହେବ।

ଶ୍ରୋତାବନ୍ଧୁ ଶୁଣିଲେ ବଣପାହାଡ଼ ଗୀତ କ୍ରମରେ ସାଦ୍ରୀ ଗୀତ ପରିବେଷଣ କରିଥିଲେ ଅଜମେର ସିଂ ଏବଂ ସାଥୀ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ 10:00 ଶୁଣିବା ଆପଣମାନଙ୍କ ଫୋନ୍ କଲ୍କୁ ନେଇ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। କାର୍ଯ୍ୟକ୍ରମ ଉପସ୍ଥାପନା କନକଲତା ବେହେରା ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ।

0: ନମସ୍କାର ଶ୍ରୋତା ବନ୍ଧୁ, ହେଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କର ରେଡ଼ିଓ ସାଥୀ କନକଲତା, ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ, ଆଉ ଡେରି ନକରି ନେଇଯିବ ଆମର ପ୍ରଥମ ଫୋନ କଲ। ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କୋରାପୁଟରୁ କହୁଛି।
0: ଆପଣଙ୍କ ନାଁ କଣ କହିଲେ?
1: ମୋ ନାଁ ହଉଛି ସ୍ୱର୍ଣ୍ଣପ୍ରଭା ପରିଡ଼ା। ହେଲେ ଆପଣଙ୍କ ପାଖରେ ଗୋଟେ ଗୀତ ମୁଁ କହିଥାନ୍ତି। ମୋ ମାଙ୍କର ଅବିକା ଦେହାନ୍ତ ହେଇଯାଇଛି 25 ତାରିଖରେ, ସେଇ ବିଷୟରେ ଗୋଟେ ଗୀତ ଗୋଟେ ମାଙ୍କ ପାଇଁ ଡେଡିକେଟ କରି କରିଦିଅନ୍ତୁ।
0: ଠିକ ଅଛି, ଆପଣଙ୍କ ମାଙ୍କ ସ୍ମୃତିରେ ଗୋଟେ ସୁନ୍ଦର ଓଡ଼ିଆ ଗୀତ। ଠିକ ଅଛି,
1: ଆଜ୍ଞା ଆଜ୍ଞା।
0: ଫୋନ କଲେ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ମ୍ୟାଡାମ ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ ଚିତ୍ର ସଂସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର। ଆଉ କେମିତି ଅଛନ୍ତି ବେହାନ୍ତି?
0: ଆମେ ସମସ୍ତେ ଭଲ ଅଛୁ, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ମୁଁ ମଧ୍ୟ ବହୁତ ଭଲରେ ଅଛି।
0: ଆମ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି?
1: ହଁ ନାନୀ, ଶୁଣୁଛୁ ନାନୀ।
0: କୋଉଠି, ଆପ୍ ମାଧ୍ୟମରେ?
1: ହଁ ନାନୀ।
0: କୋଉ କାର୍ଯ୍ୟକ୍ରମଟା ଆପଣଙ୍କୁ ବେଶୀ ଭଲ ଲାଗେ?
1: ମୋତେ ଯୁବବାଣୀ ଭଲ ଲାଗେ।
0: ଆଉ ଆମର ଇଏ ହ୍ୟାଲୋ ରାଉରକେଲା।
1: ହଁ ହ୍ୟାଲୋ ରାଉରକେଲା। ଆଉ ଚାଷବାସ ବି ଟିକେ ଶୁଣେ ନାନୀ।
0: କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ କୁହନ୍ତୁ।
1: ତାପରେ କି ହବ କହଲୋ, ଏଇ ଗୀତ ଶୁଣେଇଦେବେ ନାନୀ।
0: କିଛି ଆପଣଙ୍କ ପସନ୍ଦ ଅନୁସାରେ କାବେରୀ କଥା ଚିତ୍ରରୁ ଏହି ସୁନ୍ଦର ଗୀତଟି ଆପଣଙ୍କୁ ଶୁଣେଇ ଦେଉଛୁ। କାହାକୁ କାହାକୁ ଡେଡିକେଟ୍ କରିବେ?
1: ପ୍ରଥମେ ତ ଆପଣଙ୍କୁ ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୋନା ପଣ୍ଡା, କରମ ସାନି ସାହୁ, ନାଗୁ ପାତ୍ର, ଦୁବଲ କୁମାର ସାହୁ।
0: ଆପଣ ଯେତେ ଜଣଙ୍କର ନାଁ କହିଲେ ସେମାନଙ୍କୁ ସମସ୍ତଙ୍କୁ, ଆମର ଯେତେ ଲିସନର ଅଛନ୍ତି ଅଲ୍ ଇଣ୍ଡିଆ ରେଡ଼ିଓ, ସମସ୍ତଙ୍କୁ ଏ ସୁନ୍ଦର ଗୀତଟି ଶୁଣେଇ ଦେଉଛୁ। ଆମକୁ ଫୋନ୍ କଲେ ବହୁତ ବହୁତ ଧନ୍ୟବାଦ। ଆଉ ଏମିତି ଫୋନ୍ କରୁଥାନ୍ତୁ, ଆଉ କହୁଥାନ୍ତୁ ହ୍ୟାଲୋ ରାଉରକେଲା।
1: ଧନ୍ୟବାଦ ନାନୀ, ରହିଲେ ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: हॅलो राखला.
1: हेलो शुभ सकाळ मॅडम. नमस्कार.
0: नमस्कार, शुभ सकाळ. के कहुछंती, कोठु कहुछंती?
1: मुनापंडा कुटिल कन्नापुर जगतसिंहपुर कहते.
0: नाही, आपण करंती कोण?
1: ତାହେଲେ ମୋର ଜଣେ କ୍ଲାଏଣ୍ଟ
0: କେମିତି ସବୁ ନିଜର କାମ ସବୁ ସମାପନ କରନ୍ତି, କେମିତି ମ୍ୟାନେଜ କରନ୍ତି ସବୁ?
1: ଦେଖନ୍ତୁ, ଚାହିଁଲେ ସବୁକିଛି କରିପାରିବା. ନିଜ ଉପରେ ନିର୍ଭର ଅଛି, ନିଜ ଉପରେ କେତେ ମନୋବଳ ଦୃଢ ଅଛି, ଧୈର୍ଯ୍ୟ ଅଛି, ଆଉ କେତେ ମଣିଷ ତ ଅଛନ୍ତି. ଦେଖନ୍ତୁ, କଥାରେ ଅଛି, ଅକର୍ମା ହାତ ଧୋଇଲେ ମଲା, ଅକର୍ମା ଜନ୍ମ କଲେ ମଲା. ମଣିଷ ଜୀବନ ଆମେ ପାଇଛେ କର୍ମ କରିବା ପାଇଁ. ଗୋଟେ ଅଙ୍ଗ ଯଦି ଭଗବାନ ନେଇ ଯାଇଛନ୍ତି, ଆଉ ବି ଅଙ୍ଗ ଅଛି. କେବଳ ନିଜର ଇଚ୍ଛା ଶକ୍ତି ମନର ଦୃଢ଼ରେ ଆପଣ ଅସମ୍ଭବ କାର୍ଯ୍ୟ ସମ୍ଭବ କରିପାରିବେ.
0: ନିଶ୍ଚୟ ନିଶ୍ଚୟ. ଆଉ କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଆଜି ଗୀତ ଶୁଣନ୍ତୁ, ଏଥର ଲାଷ୍ଟ ଗୁରୁବାର ଓଡ଼ିଆ ଗୀତ ଏ ମାସରେ. ଆଉ ଫିଲ୍ମ ନାଁ ହେଉଛି ଦଣ୍ଡା ବାଳୁଙ୍ଗା, ଗାଇଛନ୍ତି ଅକ୍ଷୟ ମହାନ୍ତି, ଅନୁରାଧା ପୋଡ଼ାଲ. ସହରରେ ଲାଗିଥିବ ନିଆଁ, ତୁ ଏମିତି ଖରାବେଳେ ନ ଯା ଏକୁଟିଆ.
0: ସହରରେ ଲାଗିଯିବ ନିଆଁ,
1: ଆଜ୍ଞା. ଆଉ ଏ ଗୀତଟା ଡେଡେଡ୍ କରିଦେବେ ଅଶୋକ ପତି, ତାଙ୍କ ସହ ପରିବାର ଶାନ୍ତନ ପଣ୍ଡା, ତାପରେ ଲକ୍ଷ୍ମୀନାରାୟଣ ବାଘ, ଚିତ୍ରରଞ୍ଜନ ସବର, ମନୋଜ ପଟେଲ, ଶ୍ୟାମାସାଗର ସାହୁ, ସୀମାଞ୍ଚଳ ସବର, ପୁରୁଷୋତ୍ତମ ଭୋଇ, ନାଗୁ ପାତ୍ର, ପ୍ରଶାନ୍ତ ପାଇକ, ମୁରଲୀଧର ମେହେର, ରବୀନ୍ଦ୍ର ମେହେର, ଗୋବିନ୍ଦ ମେହେର, କରଣ ସନି ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଚୈତନ୍ୟ ପଟେଲ ଏବଂ ରମାକାନ୍ତ ଭୋଇ, ବିକ୍ରମ ସାହୁ, ଅନୁପ ପ୍ରଭାକର, ରୋହିଣୀ ମେହେର, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ରହିଲେ, ବିଶେଷ କରି ଆପଣ ଏ ଗୀତଟା ମୁଁ ଡେଡେଡ୍ କରୁଛି. କାରଣ ଆଜି ଗୀତଟା ଟିକେ ଗାଇଦେଲେ ବହୁତ ଖୁସି ଲାଗିଲା ଆପଣଙ୍କ କଣ୍ଠରେ.
0: ଧନ୍ୟବାଦ ଆପଣଙ୍କୁ ମଧ୍ୟ. ଆମ ଯେତେ ଜଣଙ୍କ ନାଁ ଆପଣ କହିଲେ ସମସ୍ତଙ୍କୁ, ଆଉ ଆମର ଯେତେ ଶ୍ରୋତା ବନ୍ଧୁ ଅଛନ୍ତି ସମସ୍ତଙ୍କୁ, ଏ ସୁନ୍ଦର ଗୀତଟି ଆମେ ଶୁଣେଇ ଦେଉଛୁ. ଫୋନ୍ କଲେ ବହୁତ ଧନ୍ୟବାଦ.
1: ଆଜ୍ଞା, ଭଲ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ମା ସାର ଆପଣଙ୍କୁ ରଖିଥାନ୍ତୁ.

0: ହ୍ୟାଲୋ ରାଉତଲା,
1: ହ୍ୟାଲୋ,
0: ହ୍ୟାଲୋ, କିଏ କହୁଛନ୍ତି?
1: ଭୁବନେଶ୍ୱର ପଟେଲ କହୁଥିଲି ଆଜ୍ଞା, ସାଙ୍ଗରେ ବଡ଼ ଲାଗେ ଜିଲ୍ଲା।
0: କେମିତି ଅଛନ୍ତି ରୋଶନ ବାବୁ?
1: ବହୁତ ଭଲ ଅଛି ଆଜ୍ଞା, ଆପଣ ଭଲ ଅଛନ୍ତି?
0: ନିଶ୍ଚୟ ବହୁତ ବଢ଼ିଆ ଅଛୁ ଆମେ। ଆଉ କୁହନ୍ତୁ ଆପଣ ବର୍ତ୍ତମାନ କ'ଣ କରୁଛନ୍ତି?
1: ଦିନପତ ହିଁ ଅଛି ଆଜ୍ଞା, ଘରକୁ ଟିକେ ଫେରୁଥିଲି, ମନେ ପଡ଼ିଲା ଆପଣ କାର୍ଯ୍ୟକ୍ରମଟା, କଲ୍ କରିକି ଯିବା ପାଇଁ ଚାହିଁଥିଲି।
0: ଆଉ ଆପଣ ସେପଟେ କେମିତି ଖରା ପାଗ, କେମିତି କ'ଣ ଚାଲିଛି କୁହନ୍ତୁ?
1: ଖରା ବହୁତ ପ୍ରବଳ ଖରା ହଉଥିଲା ଆଜ୍ଞା, କିନ୍ତୁ ଏ 2 ଦିନ ପରେ ଆଜ୍ଞା ଟିକେ ବର୍ଷା ଟିକେ ହେଲା ଆଜ୍ଞା, ଅଳ୍ପ ବର୍ଷା ଟିକେ
0: କୁହନ୍ତୁ ଆଜି କ'ଣ ଗୀତ ଶୁଣିବେ? ଠିକ ଅଛି, ଆପଣଙ୍କ ପସନ୍ଦ ଅନୁସାରେ ଛାତିରେ ଲେଖିଛି ତୋରି ନାଁ ଚଳଚ୍ଚିତ୍ରରୁ ଏଇ ସୁନ୍ଦର ଗୀତଟି ଶୁଣେଇ ଦେଉଛୁ। ଧନ୍ୟବାଦ। ଆମକୁ କେମିତି ଫୋନ୍ କରିଥିଲେ?

0: ହ୍ୟାଲୋ ରାଉତଲା।
1: ହଁ ନାନୀ ଜୁହାର,
0: ଜୁହାର, କେମିତି ଅଛନ୍ତି?
1: ଭଲ ଅଛି ନାନୀ। ବିକ୍ରମ ଭାଇ ବରପାଲି।
0: ହଁ ଜାଣିଛି ବିକ୍ରମ ଭାଇ, ଆପଣଙ୍କର ଭଏସ୍ ରୁ ହିଁ ଜାଣିଗଲି। ଆଜି କ'ଣ କବିତା ନେଇକି ଆସିଛନ୍ତି?
1: ଆମ ମୋର ଜୀବନରେ ମୁଇଁ ତ ଆଜ୍ଞା ଯାହା ବି ଷ୍ଟ୍ରଗଲ୍ କରିଛେ, ଏଇ କବିତା ମାଧ୍ୟମରେ ଭଗବାନଙ୍କ ଆଶୀର୍ବାଦ ମାଧ୍ୟମରେ ବହୁତ କିଛି ମୁଇଁ ବାହାରେ ପାଇଗଲି ନବି ନାନୀ। ଆଉ ତାପରେ ଧୀରେ ନାନୀ ଗୋଟେ ଏଟା ଗୋଟେ ଭଗବାନଙ୍କ ଗୋଟେ ଆଶୀର୍ବାଦ ଅଛି, ଆପଣମାନଙ୍କର ଗୋଟେ ଭଲ ପାଇବା ଆଶୀର୍ବାଦ ଅଛେ। ସେ ଜିନିଷଟା ତାମାନେ ମୋତେ ବହୁତ ଭଲ ଲାଗୁଛି ନାନୀ।
0: ନିଶ୍ଚୟ ଆମକୁ ବି ଆପଣଙ୍କ ସାଙ୍ଗେ କଥା ହେବା ପାଇଁ ବହୁତ ବଢ଼ିଆ ଲାଗୁଛି। ଆଉ କ'ଣ ଗୋଟେ କବିତାଟେ ଶୁଣେଇ ଦିଅନ୍ତୁ, ଛୋଟିଆ କବିତାଟେ।
1: ନିଶ୍ଚୟ ନାନୀ। ଆଉ ଏଇ ଖରା ଦିନ ଲାଗି ଯେମିତି ଆମେ ଗୋଟେ ସଚେତନ ନାଇଁ କରୁଛନ୍ତି ଆଜ୍ଞା, ଖରା ଦିନେ ଯେନ୍ ଆମେ ଧର ନିହାତି ଆମେ ଛତା ଉଡିକି ଯିବା କଥା, ପାଣି ସବୁବେଳେ ପିଇବା କଥା, ବାସି ପଖାଳ ଏମିତି ଆମର ଯେମିତି ଆମ ସମ୍ବଲପୁରୀ ଭାଷାରେ ବାସି ପଖାଳ ନୁଣ ମିର୍ଚା କାଙ୍ଗଡ଼ା ନାଇଁ କାଁ କଣ ବେଷ୍ଟ ଜିନିଷ ମାନେ। ମୁଇଁ ଆଜି କବିତା ଶୁଣାମି, ଖରା ହମ୍ ଘମ୍ ଝାଲ ହୋଇଯାଉଛି ନା ହଉଛେ ରହି, ଭୁଲାକେ ଭୁଲା ନିଆଁ ରୋକି ହଉଛେ ତପି ଯାଉଛେ ଦେହି, କାମ ନାଇଁ କରେ ଫୁଲ ରେତି ବଢି ଯାଇଛେ ଖରା, ଘରୁ ଭଟାକେ ବାହାରିଲେ ଭାଇ ଖାଇଥିବୁ ପେଟ ପୁରା, ଗଛ ଖୁଟ ସବୁ ମରିଗଲାନ ମାରି ତତଲା ଝାଉ, ଆଉ ନଈ ନଲିଆ ଖୁକି ଗଲାନ ଦେଖତ ଖରାର ଭାଉ।
0: ବହୁତ ବଢ଼ିଆ, ବହୁତ ବଢ଼ିଆ ଲେଖିଛନ୍ତି। ଆମର ଯେତେ ସବୁ ଶ୍ରୋତା ବନ୍ଧୁ ଅଛନ୍ତି ସମସ୍ତେ ଶୁଣିଲେ, ଆଉ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର କବିତା ଲେଖି ପାରୁଛନ୍ତି। ଆଉ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଗୋଟେ ଭଲ ଗୀତ ଦେବେ, ତାମାନେ ଓଡ଼ିଆର ଦେବେ ବୋଲେ ଆପଣ ସେ ଗାନର ଦେବେ, ତାମାନେ ଉଦଣ୍ଡି ସୀତାର।
0: ଉଦଣ୍ଡି ସୀତାର କୋଉଟା କହିଲେ?
1: ସୀତାରୁ ଆଜି ଜଳୁଛି ଗୀତଟା, ସେଟା ବି ଡେଡିକେଟ କରିମି ଆପଣଙ୍କୁ।
0: ଆପଣଙ୍କର ଯେଉଁ ଉଦଣ୍ଡି ସୀତା କଥା ଚିତ୍ରରୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ ଶୁଣେଇ ଦେଉଛୁ, ଆମ ଯେତେ ଲିସନର ଅଛନ୍ତି ସମସ୍ତଙ୍କୁ ମଧ୍ୟ ଶୁଣେଇ ଦେଉଛୁ।
1: ହଁ ନାନୀ, ଜୁହାର ନାନୀ, ଜୁହାର।
0: ଜୁହାର, ଆମକୁ ଫୋନ୍ କଲେ ବହୁତ ବହୁତ ଧନ୍ୟବାଦ।
1: ହଁ ନାନୀ।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ହ୍ୟାଲୋ ରାଉରକେଲା ନାନୀ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମପୋଷ ପଣ୍ଡି ବାୟା ବିଜେପୁର ଜିଲ୍ଲା ବର୍ଗରୁ। ନାନୀ ଆପଣଙ୍କ ଜଣେ ନିୟମିତ ଶ୍ରୋତା। ନାନୀ
0: ବହୁତ ବଢିଆ କଥା, ଆପଣ କଣ କରନ୍ତି?
1: ମୁଇଁ ତ ଚାଷ କାମ କରୁଛି ଆଜ୍ଞା, ଆଉ ଚାଷ କାମ ଛଡା ମୋର କାମ ହଉଛି ରେଡିଓ ଶୁଣିବାଟା ହଉଛି ମୋର ନିଶା। ନାନୀ
0: ବଢିଆ କଥା, ଚାଷ କାମରେ କଣ କଣ ଲଗେଇଛନ୍ତି? ଚାଷରେ
1: ଚାଷ କାମରେ ତ ଆମର ଏନ ତ ଡାଲୁଆ ଧାନର ସୁବିଧା ନ ନାନୀ, ପାଣିର ଏତେ ସୁବିଧା ନେନ, ପନିପରିବା ଟିକେ କମ ବେଶୀ କରି ହଉଛି, ଭେଣ୍ଡି ବାଇଗଣ ଟମାଟର ଏସବୁ ଏନ୍ତା ଚାଷ ମାନେ ହଉଛି।
0: ହଉଛି ସବୁ?
1: ହଁ ନାନୀ ହଉଛି,
0: ଖାଇବା
1: ପାଇଁ ଟିକେ ଟିକେ କରୁଛି ନାନୀ।
0: ବଢିଆ କଥା, କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ତାହେଲେ ଆଜି ଦେଇଦେବି ଆମର ସ୍ୱପ୍ନ ସାଗର, ଟିକି ମୋର ଇଠି ମୋର ଟିକି ଚଢ଼ି।
0: ଆପଣଙ୍କ ପସନ୍ଦ ଅନୁସାରେ ସ୍ୱପ୍ନ ସାଗର କଥାଚିତ୍ରରୁ ଏଇ ସୁନ୍ଦର ଗୀତ ଚିଠି ମୋର ଟିକି ଚଢ଼େଇଟି ଆପଣଙ୍କୁ ଶୁଣେଇ ଦେଉଛୁ।
1: ହଁ ନାନୀ, ଆଉ ଗୀତ ଟିକେ ଡେଡିକେଟ୍ କମାଇବେ ନାନୀ, ଯେହେତୁ ଆପଣଙ୍କ ସାଙ୍ଗେ ଆଜି ପହିଲା କଥା ଲାଗିଛି। ନାନୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି, ଆପଣଙ୍କ ସାଙ୍ଗେ କଥା ଲାଗି ବହୁତ ମୋତେ।

0: ଆଜ୍ଞା
1: ଆଉ ଗୀତଟା ଆଜି ଆପଣଙ୍କୁ ସ୍ପେଶାଲ ସ୍ପେଶାଲ ଦେଇକି ହେଲା
0: ମୋତେ ମଧ୍ୟ ବହୁତ ଖୁସି ଲାଗିଲା ଆପଣଙ୍କ ସାଙ୍ଗେ କଥା
1: ଧନ୍ୟବାଦ
0: ହେଇକି। ହଁ
1: ଆଉ ଶ୍ରୋତାମାନଙ୍କ ନାଁ ରିକ ମାନନୀ
0: କୁହନ୍ତୁ।
1: ଶ୍ରୋତାମାନଙ୍କ ନାଁ ହେଲା ହରିଶ କୁମାର ବରୁଆ, ଯଶବନ୍ତ ପାଇକ, ପରମସାନି ସାହୁ, ଚେତନ ପଟେଲ, ଚିତ୍ରସେନ ସାହୁ, ନାଗୁ ପାତ୍ର, ଲକ୍ଷ୍ମୀନାରାୟଣ ବାଘ, କ୍ଷମା ସାଗର ସାହୁ, ସେବାରାମ ମେହେର, ମୁରଲୀ ମେହେର, ରବୀନ୍ଦ୍ରନାଥ ମେହେର, ଶଙ୍କର ମେହେର, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଆହୁରି ଯେତିକି ଶୁଣୁ ଜନ ନାନୀ ରାଉରକେଲା ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ ଗୀତଟା ଚୁରିକି ହେଲା ନାହିଁ।
0: ଆପଣ ଯେତେ ଜଣଙ୍କର ନାଁ କହିଲେ ସମସ୍ତଙ୍କୁ ଏଇ ସୁନ୍ଦର ଗୀତଟି ଶୁଣାଇ ଦେଉଛୁ।
1: ହଁ ନାନୀ
0: ଆମକୁ ଫୋନ କଲେ ବହୁତ ବହୁତ ଧନ୍ୟବାଦ।
2: ଶାମୁକା ଶାମୁକା।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ,
0: ହ୍ୟାଲୋ, କିଏ କହୁଛନ୍ତି?
1: ମୁଁ ରେମଣ୍ଡାରୁ ଲିଙ୍ଗରାଜ ମିହିର କହୁଛି, ରେମଣ୍ଡା ବରଗଡ଼।
0: ବରଗଡ଼ରୁ କହୁଛନ୍ତି? ବରଗଡ଼ରେ ଆପଣ ଆମର କାର୍ଯ୍ୟକ୍ରମ ସବୁ ଆପ୍ ମାଧ୍ୟମରେ ଶୁଣିଛନ୍ତି ନାଇଁ? ଆମର କାର୍ଯ୍ୟକ୍ରମ ସବୁ ଆପଣଙ୍କୁ ଭଲ ଲାଗୁଛି?
1: ସକାଳେ ଭୋଜନ ମାନେ ତ ସବୁ ଭଲ ଲାଗୁଛି।
0: ବହୁତ ବଢ଼ିଆ କଥା। କୁହନ୍ତୁ, ଆଜି କେଉଁ ଗୀତ ଶୁଣିବେ?
1: ଆମ ଭିତରେ କିଛି ଅଛି ତୋ ବିନା ଜୀବାକୁ ହେବ ମୋତେ।
0: ଆପଣ ପସନ୍ଦ କରିଥିବା ଗୀତଟିକୁ ଆପଣଙ୍କୁ ଶୁଣେଇ ଦେଉଛୁ, କାହାକୁ ଡେଡିକେଟ୍ କରିବେ?
1: ଜୟ ସୀତାରାମ ଆଜ୍ଞା, ଯଶବନ୍ତ ପାଇକ, ମୁରଲି ମେହେର, ଶୁଭମ ସାହୁ, ଚୈତନ୍ୟ ପଟେଲ, ଲକ୍ଷ୍ମୀ ନାରାୟଣ ବାଗ, ସେବାରାମ ମେହେର, ଲୋକନାଥ ସାହୁ ପ୍ରଧାନ।
0: ଆପଣ କହିଥିବା ସମସ୍ତଙ୍କର ନାଁ, ସେମାନେ ସମସ୍ତଙ୍କୁ ଆଉ ଆମର ଯେତେ ଲିସନର୍ ଅଛନ୍ତି ଆକାଶବାଣୀ ରାଉରକେଲାରୁ, ସମସ୍ତଙ୍କୁ ଏ ସୁନ୍ଦର ଗୀତଟି ଶୁଣେଇ ଦେଉଛୁ। ଆମକୁ ଫୋନ୍ କଲେ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ନମସ୍କାର। ଏମିତି ଫୋନ୍ କରିଥାନ୍ତୁ ଆଉ କହୁଥାନ୍ତୁ ହ୍ୟାଲୋ ରାଉରକେଲା।

0: ହ୍ୟାଲୋ ରାଉତଲା।
1: ହଁ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନାଗୁ ପାତ୍ର କହୁଛି, ସାନଗୁରି ଗୁଡ଼ା ଜିଲ୍ଲା କଲାହାଣ୍ଡିରୁ।
0: କୁହନ୍ତୁ ନାଗୁ ବାବୁ, କେମିତି ଅଛନ୍ତି? ଆମେ ମାନେ ବି ଖୁବ ବଢିଲାରେ ଅଛୁ। ଏଠି କୁହନ୍ତୁ ବର୍ତ୍ତମାନ ଆପଣଙ୍କର କଣ ଚାଲିଛି? କୁହନ୍ତୁ।
1: କାମ ଦାମ ତ ଏବେ କିଛି ନି ଚାଲବା, ରେସନ ବୋଲେ କାଣ ବେଶୀ ଖରା ହେଇଯାଉଛି କି ନି ବୋଲେ ଘରୁ ନେଇ ବାହାରି ହବାର ବାହାର।
0: ତ ଏଇ ଖରାରୁ ରକ୍ଷା ପାଇବା ପାଇଁ ଗୋଟେ ବଢିଆ ଗୀତଟେ କୁହନ୍ତୁ, ଯୋଉଟା କି ଆପଣଙ୍କୁ ଖରାରୁ କିଛି ସମୟ ପାଇଁ ଆପଣଙ୍କୁ ଆଶ୍ୱସ୍ତି ଦେଇପାରିବ।
1: ଓଡ଼ିଆ ଫିଲ୍ମର ଗୀତ ଦେଇଦେବେ, ଫିଲ୍ମର ନା ବୋଲେ ତ
0: ଆମ ପସନ୍ଦରେ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦେଉଛୁ। ଆପଣଙ୍କର ଯେତେ ସାଙ୍ଗସାଥି ବନ୍ଧୁ ପରିଜନ ଗାଁ ଗଣ୍ଡା ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ, ଆମର ଅଲ୍ ଇଣ୍ଡିଆ ରେଡିଓ ରାଉରକେଲାର ଯେତେ ଆମର ଶ୍ରୋତା ବନ୍ଧୁ ଅଛନ୍ତି ସମସ୍ତଙ୍କୁ ଏଇ ସୁନ୍ଦର ଗୀତଟି ଶୁଣେଇ ଦେଉଛୁ।
1: ଠିକ୍ ଅଛି ମ୍ୟାଡ଼ାମ, ରହୁଛି, ନମସ୍କାର।
0: ନମସ୍କାର, ଏମିତି ଫୋନ୍ କରିଥାନ୍ତୁ ଆଉ କହୁଥାନ୍ତୁ ହ୍ୟାଲୋ ରାଉରକେଲା।
1: ଧନ୍ୟବାଦ ମ୍ୟାଡ଼ାମ।
0: ଧନ୍ୟବାଦ।

ଶେଷ ହେଲା ହେଲୋ ରାଉରକେଲା କାର୍ଯ୍ୟକ୍ରମ। ଆମକୁ ଫୋନ୍ କରିବାର ନମ୍ବର ହେଉଛି 0661247014। ଏହି ନମ୍ବରରେ ଫୋନ୍ କରନ୍ତୁ ଏବଂ ଆପଣଙ୍କର ଅନୁରୋଧ ଜଣାନ୍ତୁ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲି ମୁଁ କନକଲତା, ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆମକୁ ଫୋନ୍ କରିବାର ସମୟ ପ୍ରତ୍ୟେକ ଗୁରୁବାର ଦିନ 10:30 ରୁ 11:15 ପର୍ଯ୍ୟନ୍ତ। ଏତିକିରେ ବିଦାୟ ନେଉଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନଙ୍କ ଫୋନ୍ କଲ୍କୁ ନେଇ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା, ଶୁଣିଲେ ଆପଣଙ୍କ ପସନ୍ଦର ଗୀତ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ବର୍ତ୍ତମାନ ସମୟ ଦିନ ଗୋଟେ ବାଜି ପଚାଶ ମିନିଟ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନାଇଁ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍ପତି ପୁନର୍ଗଠନ କଲେ 4 ସଂସଦୀୟ କମିଟି ଏବଂ AFC 17 ବର୍ଷରୁ କମ୍ ମହିଳା ଏସିଆ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ। ଭୋଟ ଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ମନୋନୟନ ଏବଂ ସେମାନଙ୍କୁ ନିୟୋଜିତ କରିବା ପାଇଁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କୋଲକାତା ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ଜଷ୍ଟିସ୍ PS ନରସିଂହ ଏବଂ ଜଷ୍ଟିସ୍ ଜୟମାଲ ବାଗ୍ଚୀଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି କହିଛନ୍ତି, ଗତ ଏପ୍ରିଲ ମାସରେ ଗଣନାକାରୀ ମନୋନୟନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ବୈଧ ଅଟେ। ମାମଲାର ବିଚାର ସମୟରେ କୋର୍ଟରେ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ବିଜ୍ଞପ୍ତିରେ ଗଣନା କାର୍ଯ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିୟୋଜନ ନେଇ ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ତେଣୁ ଏ ସଂକ୍ରାନ୍ତ ତୃଣମୂଳ କଂଗ୍ରେସର ଆଶଙ୍କା ତଥ୍ୟଭିତ୍ତିକ ନୁହେଁ ବୋଲି କମିଶନ କହିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ସ୍ୱଚ୍ଛ ଏବଂ ଅବାଧ ଭାବରେ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କମିଶନ କୋର୍ଟରେ ଦୃଢ଼ ଆଶ୍ୱାସନା ଦେଇଛନ୍ତି। ପଶ୍ଚିମବଙ୍ଗରେ ଭୋଟ ଗଣନା ପାଇଁ କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟରେ ମାମଲା ଦାୟର କରିଥିଲା। ଏହାର ଶୁଣାଣି କରି ହାଇକୋର୍ଟ ତୃଣମୂଳ କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ। 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ 2 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆସନ୍ତା 4 ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପଶ୍ଚିମବଙ୍ଗ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର 4 ମତଦାନ କେନ୍ଦ୍ରରେ ପୁନଃ ମତଦାନ ଚାଲିଛି। 15 ମତଦାନ କେନ୍ଦ୍ରରେ 7:30 ଆରମ୍ଭ ହୋଇଥିବା ମତଦାନ 6:00 ପର୍ଯ୍ୟନ୍ତ ଚାଲିବ। ଦିନ 11 ମଧ୍ୟରେ ପ୍ରାୟ 37% ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର 2 ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। କେରଳମର 46 ବିଧାନସଭା ଆସନର ମତଗଣନା ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରତନ ୟୁ କେଲକରଙ୍କ ସୂଚନା ଅନୁଯାୟୀ ରାଜ୍ୟର 43 ସ୍ଥାନରେ ଆସନ୍ତା ସୋମବାର 8:00 ଗଣନା କାର୍ଯ୍ୟ ଆରମ୍ଭ ହେବ। ରିଟର୍ଣ୍ଣିଂ ଅଧିକାରୀ ସହ ଅଧିକାରୀ ସୁପରଭାଇଜରଙ୍କ ସମେତ ମୋଟ 15,465 ଜଣ କର୍ମଚାରୀଙ୍କୁ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି। ମତଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତି ବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି, ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ। ଦୂରସଞ୍ଚାର ବିଭାଗ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏକ ଉନ୍ନତ ସାର୍ବଜନୀନ ସତର୍କତା ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲୋକସଭା ବାଚସ୍ପତି ଓମ୍ ବିର୍ଲା 2026-27 ବର୍ଷ ପାଇଁ 4 ସଂସଦୀୟ କମିଟିର ପୁନର୍ଗଠନ କରିଛନ୍ତି। ଲୋକସଭାର 30 ସଦସ୍ୟ ବିଶିଷ୍ଟ ସରକାରୀ ବ୍ୟୟ ଅଟକଳ କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଡକ୍ଟର ସଞ୍ଜୟ ଜୟସ୍ୱାଲଙ୍କୁ ମନୋନୀତ କରାଯାଇଛି। 15 ଲୋକସଭା ସଦସ୍ୟ ଓ 7 ରାଜ୍ୟସଭା ସାଂସଦଙ୍କୁ ନେଇ ଗଠିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କମିଟିର ଚେୟାରମ୍ୟାନ୍ ଭାବେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମନୋନୀତ ହୋଇଛନ୍ତି। କଂଗ୍ରେସ ସାଂସଦ କେସି ଭେନୁଗୋପାଳଙ୍କୁ ସରକାରୀ ଆୟବ୍ୟୟ କମିଟିର ଅଧ୍ୟକ୍ଷ ମନୋନୟନ କରାଯାଇଛି। ଏହି କମିଟିରେ ଲୋକସଭାରୁ 15 ଓ ରାଜ୍ୟସଭାରୁ 7 ସାଂସଦ ଅଛନ୍ତି। ଅନୁସୂଚିତ ଜାତି ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ଫଗନ ସିଂ କୁଲସ୍ତେଙ୍କୁ ମନୋନୀତ କରାଯାଇଛି। ଏହି କମିଟିରେ ଲୋକସଭାରୁ 20 ଓ ରାଜ୍ୟସଭାରୁ 10 ସାଂସଦ ଅଛନ୍ତି। କମିଟିର କାର୍ଯ୍ୟକାଳ ଚଳିତ ମାସ 1 ଆସନ୍ତା ବର୍ଷ ଏପ୍ରିଲ୍ ମାସ 30 ପର୍ଯ୍ୟନ୍ତ ରହିଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ଆଗକୁ ବଢ଼ି ନପାରିବା ଫଳରେ ସେହି ଅଞ୍ଚଳରେ ଅନିଶ୍ଚିତତା ଦେଖାଦେଇଛି। ଲେବାନନ୍ ପକ୍ଷରୁ କୁହାଯାଇଛି ଇସ୍ରାଏଲ୍ ସେନା ନାବାଟିଆ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିଛି। ଡ୍ରୋନ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉପଯୋଗ କରି ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଇଛି, ଫଳରେ ବହୁ ସାଧାରଣ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ କହିଛି ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ କରାଯାଉଛି। ହେଜବୁଲ୍ଲା ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣରେ ଇସ୍ରାଏଲ୍ ଉପରେ ରକେଟ୍ ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଜାହାଜ ଯାତାୟତ ଲକ୍ଷ୍ୟରେ ଇରାନ୍କୁ ଦେୟ ପ୍ରଦାନ କରୁଥିବା ବିଶ୍ୱସ୍ତରୀୟ ଜାହାଜ କମ୍ପାନୀଗୁଡ଼ିକୁ ଆମେରିକା ସତର୍କ ସୂଚନା ଜାରି କରିଛି। ଏଭଳି କ୍ଷେତ୍ରରେ ସେମାନେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ବୋଲି ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଆରମ୍ଭରେ ଆମେରିକା ଓ ଇସ୍ରାଏଲ୍ ସହିତ ଇରାନ୍ର ସଂଘର୍ଷ ପରିପ୍ରେକ୍ଷୀରେ ଏହି ସମୁଦ୍ର ପଥ ଦେଇ ନିୟମିତ ଯାତାୟତ ବାଧାପ୍ରାପ୍ତ ହୋଇଆସୁଛି। ତେବେ ବିକଳ୍ପ ରାସ୍ତା ଦେଇ କିଛି ଜାହାଜ ପାଇଁ ଇରାନ୍ ସୀମିତ ପଥ ଅନୁମତି ପ୍ରଦାନ କରିଥିବା ବେଳେ କେତେକ ସମୟରେ ସେବା ପାଇଁ ଶୁଳ୍କ ମଧ୍ୟ ଆଦାୟ କରୁଥିଲା। ଏହାକୁ ବିରୋଧ କରି ଆମେରିକା ନୌସେନା ସେଠାରେ ଇରାନ୍ ତୈଳ ଟ୍ୟାଙ୍କଗୁଡ଼ିକର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତୀୟ ପାଣିପାଗ ବିଭାଗ ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଆକଳନ କରିଛି। ଆସନ୍ତା 2 ମଧ୍ୟରେ ଆସାମ, ମେଘାଳୟ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, କେରଳ, ମାହେ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ବର୍ଷା ହୋଇପାରେ। ଓଡ଼ିଶା, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଉପକୂଳ, ପୂର୍ବ ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନରେ ଧୂଳିଝଡ଼ ଓ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆଗମନ ପୂର୍ବରୁ ଭାରତ ଓ ନେପାଳ ମଧ୍ୟରେ ଆଜି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ୍ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହେବ। ବିହାର ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସନ୍ତୋଷ କୁମାର ମଲ୍ଲଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଭାରତ ନେପାଳର କୋଶି ଏବଂ ଗଣ୍ଡକ ନଦୀ ପ୍ରକଳ୍ପ କମିଟି ଦ୍ୱାରା ଗତମାସ 30 ଓ ଚଳିତ ମାସ 1 କରାଯାଇଥିବା 2-ଦିନିଆ ଏକାଦଶ ମିଳିତ ବୈଠକରେ ଜଳ ପରିଚାଳନା ଓ ଭିତ୍ତିଭୂମି ପ୍ରସଙ୍ଗରେ କେତେଗୁଡ଼ିଏ ବୁଝାମଣା ହୋଇଛି। ବୈଠକ ପରେ ଆଜି ପୁଣି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ ଉପରେ ଆଲୋଚନା ହେବ। ଇତିମଧ୍ୟରେ ପଶ୍ଚିମ କୋଶି ମୁଖ୍ୟ କେନାଲ କୋଶି ବ୍ୟାରେଜ୍ ଗଣ୍ଡକ ବ୍ୟାରେଜ୍ରେ 35 ଅଞ୍ଚଳରୁ ଜବରଦଖଲ ହଟାଇବାକୁ ନେପାଳ ରାଜି ହୋଇଛି। ଏହା ବ୍ୟତୀତ କୋଶି ମୁଖ୍ୟ କେନାଲ ବନ୍ଧରେ ଲଗାଯାଇଥିବା ବିଦ୍ୟୁତ୍ ଖୁଣ୍ଟକୁ ହଟେଇ ନେବା ପାଇଁ ସହମତି ପ୍ରକାଶ ପାଇଛି। ଆସନ୍ତା ମୌସୁମୀକୁ ଲକ୍ଷ୍ୟ ରଖି ବନ୍ୟା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏହି ବୁଝାମଣା କରାଯାଉଛି। ଏଏଫ୍ସି 17 କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଭାରତ ଆଜି ଏହାର ଅଭିଯାନ ଆରମ୍ଭ କରିବ। ଦୀର୍ଘ 21 ବର୍ଷ ପରେ ଏହି ପ୍ରତିଯୋଗିତା ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଛି। ଚୀନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ 5 ଏହି ମ୍ୟାଚ୍ ଆରମ୍ଭ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍ର 4 ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ରେ 6 ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10 ମ୍ୟାଚ୍ରୁ 6 ବିଜୟ ସହିତ 4 ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭୋଟ୍ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍ପତି ପୁନର୍ଗଠନ କଲେ 4 ସଂସଦୀୟ କମିଟି ଏବଂ AFC 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: Good afternoon. This is Akashwani and I am Naresh Mago with the Midday News. The headlines. Supreme Court declines to interfere with Election Commission's decision to appoint only central government employees as counting supervisors in West Bengal elections. Says choice of officials rests with the Election Commission. Re-polling underway at 15 booths of two assembly constituencies of West Bengal. Over 55% voter turnout reported till 1 p.m. Lok Sabha Speaker reconstitutes four parliamentary committees for the year 2026-27. India and Nepal discuss flood forecasting model ahead of the upcoming monsoon season. IMD forecast heavy rainfall over several parts of northeast and peninsular India during the next 2 days. And in IPL cricket, Chennai Super Kings to take on Mumbai Indians this evening. The Supreme Court of India has declined to interfere with the Election Commission's decision to appoint only central government employees as counting supervisors in West Bengal elections. A bench comprising Justice P.S. Narasimha and Justice Joy Mallya Bagchi directed that the Commission's guidelines must be strictly followed. The ruling comes as a setback for the Trinamool Congress, which had challenged the move. During the hearing, Justice Bagchi observed that the choice of officials rests with the Election Commission. He noted that every counting table already has agents, supervisors and observers and questioned concerns over the presence of central government employees. The Election Commission told the court that the circular clearly provides for a mix of central and state government employees. It said the apprehension of the Trinamool Congress regarding any wrongdoing is misplaced. The bench, which held a special sitting, said the Commission can also choose counting personnel from a single pool, including central government staff, and its circular cannot be faulted. In its order, the Apex Court reiterated that the Election Commission's April 13 circular must be implemented in letter and spirit. Earlier, the Calcutta High Court had dismissed the TMC's petition, stating that there was no illegality in the Election Commission's decision to appoint counting supervisors and assistants from central government and public sector undertaking employees instead of the state government staff. Re-polling is underway at 15 booths in South 24 Parganas district in West Bengal. Of these, 11 booths are in Paschim Magrahat and 4 are in the Diamond Harbour Assembly constituency. The Election Commission had recorded the overall voter turnout of nearly 56% till 1 p.m. Magrahat Paschim registered 56.33% voter turnout, while in Diamond Harbour it was 54.9%. Preparations are in full swing for counting of votes on all 234 assembly constituencies in Tamil Nadu, which will take place on Monday. We have a report from our correspondent.
3: A total of 62 centres have been set up across Tamil Nadu for the counting of votes polled in assembly elections. This time, there is a triangular fight between DMK, AIADMK and the new entrant in the political arena of the state, TVK. With narrow margins in the past elections on many seats and a multi-cornered context expected this time, political parties are maintaining a strict oversight to handle any situation on the counting day, and war rooms have been prepared for this purpose. Many analysts believe that the vote splits could lead to tighter contests in several constituencies, raising the likelihood of close finishes. Principal Secretary and Chief Electoral Officer of Tamil Nadu, Archana Patnaik, is holding continuous review meetings with district election officials for preparations for the vote counting process on Monday. Sushil Chandra Tiwari, Akashwani News, Chennai.
2: Punjab police has filed FIRs under non-bailable sections against Rajya Sabha MP Sandeep Pathak, who had recently joined the BJP, along with six other Rajya Sabha MPs of Aam Aadmi Party that triggered a fresh political flashpoint in Punjab. According to sources, two FIRs have been filed in two different districts of Punjab. However, the names of both the districts have not yet been officially disclosed. This is the second such action against two of those AAP MPs who switched over to BJP. Lok Sabha Speaker Om Birla has reconstituted four parliamentary committees for the year 2026-27. Lok Sabha BJP MP Dr. Sanjay Jaiswal has been appointed as the chairperson of the Committee of Estimates, comprising 30 members of the lower house. The Committee on Public Undertakings, comprising 15 members from Lok Sabha and 7 from Rajya Sabha, will be headed by BJP MP Bijayant Panda. Mr. Birla has appointed Congress MP from Lok Sabha K.C. Venugopal as the chairperson of the Public Accounts Committee, while the Committee on the Welfare of Scheduled Castes and Scheduled Tribes will be headed by Lok Sabha BJP MP Faggan Singh Kulaste. The term of these committees will be from the 1st of this month to the 30th of April next year. The Government of India has launched its cell broadcast system using indigenous technology for instant disaster alerting service for its citizens. As part of it, a notification with a siren alert was sent to the mobile devices of citizens this noon to test the system. In a social media post, Union Minister for Communications Jyotiraditya Sindhya said that if people receive a message like this on their mobiles, there is no need to panic, as this is a test message from India's new mobile-based disaster communication system. The Department of Telecommunications, in a social media post, said that if it's an advanced public alerting framework aimed at enabling timely communication during critical situations. This is Akashvani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. The 11th meeting of the Joint Committee between India and Nepal on the Kosi and Gandak projects continued in Kathmandu today. It is focused on discussing a flood forecasting model ahead of the upcoming monsoon season. Officials from both countries are taking part in detailed discussions covering long-standing technical and administrative matters related to the Kosi and Gandak projects. More from our Kathmandu correspondent.
4: The 11th meeting of Joint Committee of Kosi and Gandaki project took important decisions on flood control, embankment, maintenance, irrigation management, erosion protection and cross-border water issues. The Indian delegation was led by Bihar Water Resource Principal Secretary Santosh Kumar Malla, while Nepal was represented by Water Resource Director General Mitra Baral Nekia. At the meeting, the Nepalese delegation agreed to remove encroachment from key Kosi and Gandaki project areas, including canals, barrage zone and embankments to ensure smooth operation and maintenance. Before the onset of 2026 floods in the Koshi region in the Virpur area, both sides agreed upon use of materials such as sand, soil and silt for erosion control work. It was also agreed that the demarcation of leased land under the Koshi project would be completed within a time frame using GPS technology and physically on site. The Nepali side assured to remove the obstruction to the normal operation of the Koshi barrage due to activities like logging, fishing and others by local citizens during the flood season when the water flow of Kosi River is high. India agreed to inspect and address drainage and water logging issues in canal command areas of Western Kosi Main Canal and Valmiki Nagar Gandak Barrage in Nepal. Shweta Singh for Akashwani News, Kathmandu.
2: Tensions continue to remain high in West Asia with a fragile ceasefire in southern Lebanon facing increasing strain. Diplomatic relations between the United States and Iran are also under pressure, adding to the region's uncertainty. Lebanese officials have reported multiple Israeli strikes in the Nabatieh district. These include drone attacks targeting vehicles near Kfar Dajjal, as well as roads connecting Kfar Dajjal and Achit. Civilian casualties have been reported in recent days, including among rescue workers. Israel has stated that the strikes are aimed at neutralizing positions of Hezbollah, operating beyond a self-declared buffer zone. In response, Hezbollah has responded with limited rocket and drone fire, with both sides accusing each other of violating the U.S.-brokered truce intended to stabilize the border and enable broader security talks. More from our correspondent.
5: The wider regional picture remains tense. A pause in direct confrontation involving the United States has held, but disputes with Iran over the Strait of Hormuz continue to escalate. United States President Donald Trump has signaled dissatisfaction with Iran's latest proposals, saying they are asking for conditions the U.S. cannot accept, and warning against a premature end to hostilities that could allow tensions to resurface. Iran, meanwhile, is hardening its position, describing the strategic waterway as non-negotiable. Washington has also warned that vessels paying transit fees to Iran could face sanctions, while announcing new penalties targeting Chinese-linked entities and assets involved in Iranian petroleum trade. The ripple effects are being felt across Iraq and Syria, where proxy activities and border tensions remain a concern. This is Vinod Kumar for Akashvani News from Dubai.
2: The United States has warned global shipping companies that they could face sanctions if they make payments to Iran for safe passage through the Strait of Hormuz. The alert was issued by the Office of Foreign Assets Control, adding pressure amid tensions between the two countries over the control of key waterway. In response to Iran's actions, the United States imposed a naval blockade on April 13, restricting Iranian oil tankers from leaving the region. The United States Central Command said that 45 commercial ships have been asked to turn back since the blockade began. The United Nations Committee Against Torture has expressed serious concern over Pakistan's mass deportation of Afghan refugees, including children, following the 2023 Illegal Foreigners Repatriation Plan. In its findings on Pakistan's implementation of the Convention Against Torture and other cruel, inhuman and degrading treatment or punishment, the committee flagged coercive measures used against Afghan nationals, including registered refugees. It said these actions were aimed at forcing them to return to Afghanistan despite risks of persecution, torture or ill treatment. The India Meteorological Department, IMD, has forecast heavy rainfall over Assam, Meghalaya, Sikkim, Arunachal Pradesh, Nagaland, Manipur, Mizoram, Tripura, Sub-Himalayan West Bengal, Kerala, Mahe, Tamil Nadu, Puducherry and Karaikal during the next 2 days. The Met Department has also predicted thunderstorms accompanied by lightning and gusty winds over Bihar, Chhattisgarh, coastal Andhra Pradesh, East Rajasthan, Jammu and Kashmir, Ladakh, Jharkhand, Madhya Pradesh, Odisha, West Bengal and northeastern parts of the country today. Benchmark domestic equity indices rose moderately during the holiday-shortened week. Investor sentiment remained cautious amid a lack of progress in U.S.-Iran talks, elevated crude oil prices, continued FII selling and a hawkish tone from the Federal Reserve. During the week, the 30-share Sensex at the Bombay Stock Exchange rose 250 points or 0.3% to close at 76,914. The National Stock Exchange Nifty 50 added 100 points or 0.4% to end at 23,998. Moving on to sports, in IPL cricket, Chennai Super Kings will take on Mumbai Indians at the M.H. Chidambaram Stadium this evening. The match will begin at 7:30 p.m. Both teams are under pressure this season, with Mumbai Indians placed near the bottom of the table, while Chennai Super Kings are in the mid-table. In head-to-head T20 records, Mumbai Indians have a slight edge. Out of the 42 matches played between the two sides, Mumbai Indians have won 22, while Chennai Super Kings have won 20. In football, India will mark their first appearance at the AFC Under-17 Women's Asian Cup since 2005, ending a 21-year wait at this level as the Under-17 national team kicks off their campaign against Australia and China today. The match is scheduled to start at 5 p.m. Indian Standard Time. And now before we end the bulletin, the headlines once again. Supreme Court declines to interfere with the Election Commission's decision to appoint only central government employees as counting supervisors in West Bengal elections. Says choice of officials rests with the Election Commission. Re-polling underway at 15 booths of two assembly constituencies of West Bengal. Over 55% voter turnout reported till 1 p.m. Lok Sabha Speaker reconstitutes four parliamentary committees for the year 2026-27. India and Nepal discuss flood forecasting model ahead of the upcoming monsoon season. IMD forecasts heavy rainfall over several parts of northeast and peninsular India during the next 2 days. And in IPL cricket, Chennai Super Kings to take on Mumbai Indians this evening. And with that, we end the midday news.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ନେଇ ଟ୍ରିବ୍ୟୁନାଲକୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼, ଚଳିତ ମାସ 30 ତାରିଖରେ ପରବର୍ତ୍ତୀ ଶୁଣାଣି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା, ଏବଂ ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମୌସୁମୀ ଓ ଅଣମୌସୁମୀ ଋତୁରେ ଜଳ ପ୍ରବାହ ନେଇ ଅବଗତ କରାଯାଇଛି। ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କରାଯିବାକୁ ଟ୍ରିବ୍ୟୁନାଲଙ୍କୁ ସୂଚନା ଦିଆଯାଇଛି। ଓଡ଼ିଶା ପକ୍ଷରୁ ଆଟର୍ଣ୍ଣି ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ମାସ 30 ତାରିଖରେ ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶିତ ହେବ। ପ୍ରାୟ 5,60,000 ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଚଳିତ ଥର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ସାର୍ଟିଫିକେଟ୍ ଆସନ୍ତା ସୋମବାରଠାରୁ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ଏବଂ ଏକ ମାସ ମଧ୍ୟରେ ବିଦ୍ୟାଳୟରୁ ପ୍ରମାଣପତ୍ରର ହାର୍ଡ କପି ନେଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି।
1: ବୋର୍ଡର ହେଡ୍କ୍ୱାର୍ଟର ରେଜଲ୍ଟ ପବ୍ଲିଶ ହେବ। ଆମର ଅନରେବୁଲ ମିନିଷ୍ଟର, ଶାସନ ସଚିବ ମହୋଦୟ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପରି ଉପରିସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ। 5,60,000 ପାଖାପାଖି ପିଲା ପରୀକ୍ଷା ଦେଇଥିଲେ, ସେମାନଙ୍କ ରେଜଲ୍ଟ ପ୍ରକାଶ କରିବୁ। ପିଲାମାନେ ରେଜଲ୍ଟ ତାଙ୍କର ଯେଉଁ ମୋବାଇଲ ଅଛି, ଆମର ବୋର୍ଡ ୱେବସାଇଟ୍ ଅଛି, ଆ ମାଧ୍ୟମରେ ଜାଣିପାରିବେ।
0: ଛାତ୍ରଛାତ୍ରୀମାନେ SMS ଜରିଆରେ ପରୀକ୍ଷା ଫଳ ଜାଣିପାରିବେ। ମୋବାଇଲର ମେସେଜ ବକ୍ସରେ OR10 ଓ ତାପରେ ନିଜ ରୋଲ ନମ୍ବର ଲେଖି 5676750କୁ ପଠାଇଲେ ପରୀକ୍ଷା ଫଳ ଜାଣିହେବ। ସନ୍ଧ୍ୟା 6 ପରଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ BSEOdisha.ac.in ଓ BSEOdisha.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇବେ। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଫଳ ଚଳିତ ମାସ 3 ସପ୍ତାହରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ଫେବୃଆରୀ ମାସ 18 ତାରିଖରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ 28 ତାରିଖରେ ଶେଷ ହୋଇଥିଲା। 4,01,000 ଅଧିକ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଥିଲେ। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ୱୟନ କର୍ମଶାଳା ଆଜି ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ କର୍ମଶାଳାର ପ୍ରଥମ ଦିନରେ ପ୍ରଜ୍ଞା ପ୍ରେରଣା କର୍ମଶାଳା ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଶ୍ରୀ ମାଝୀ କହିଛନ୍ତି,

0: ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠି ଦେଶର ଶ୍ରେଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ଭବିଷ୍ୟତ ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି।
1: ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ଏ ପ୍ରଗତିର ମୂଳଦୁଆ ଅଟେ। ଏକ ସଶକ୍ତ ଓ ସମୃଦ୍ଧ ସମାଜ ଗଠନ କରିବା ପାଇଁ ଶିକ୍ଷା ହିଁ ଶ୍ରେଷ୍ଠ ଆୟୁଧ। ନୂତନ ଜାତୀୟ ଶିକ୍ଷାନୀତି 2020 ଭାରତକୁ ବିଶ୍ୱର ଏକ ଜ୍ଞାନ ମହାଶକ୍ତି ନଲେଜ୍ ସୁପର ପାୱାର ଭାବେ ଗଢ଼ି ତୋଳିବାକୁ ଓଡ଼ିଶା ଆଜି ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ଏ ପରିବର୍ତ୍ତନର ସାକ୍ଷୀ ହୋଇପାରିଛି। ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠାରେ ଦେଶର ବରିଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଆମ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ଉଜ୍ଜଳ କରିବା ପାଇଁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶ୍ରେଷ୍ଠ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବେ।
0: କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜ୍ଞାନଭୂମି ଭାବରେ ଓଡ଼ିଶା ଅନାଦିକାଳରୁ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଛି ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ନୌବାଣିଜ୍ୟ, କୃଷି, ମନ୍ଦିର, କଳା, ସାହିତ୍ୟ ଓ ସୁସଂସ୍କୃତି ସେ ସମୟର ଶିକ୍ଷାର ନିଦର୍ଶନ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ରାଜ୍ୟର ଯେଉଁ ଉପାନ୍ତ ଏବଂ ଦୂରାନ୍ତ ଅଞ୍ଚଳର ବ୍ଲକ୍ଗୁଡ଼ିକରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିଲା, ସେହିଭଳି 18 ବ୍ଲକ୍ରେ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ସେ କହିଛନ୍ତି, ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଗ୍ରାମୋଦୟ ଯୋଜନା ମାଧ୍ୟମରେ ଶିକ୍ଷାର ବିସ୍ତାର କରାଯାଇଛି।
2: ପିଏମ୍ ଉଷା ମାଧ୍ୟମରେ ଆମେ ପାଖାପାଖି 676,70,00,000 ଅନୁଦାନ ଆମେ ପ୍ରାପ୍ୟ କରିପାରିଛନ୍ତି, ଯାହା ବିଗତ ଦିନମାନଙ୍କରେ ଏତେ ଅନୁଦାନ ଆମେ ପାଇପାରିନଥିଲେ। ତେଣୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକର ବିକାଶର କଥା କୁହନ୍ତୁ କି ଯେଉଁ ଉପାନ୍ତ ଦୂରାନ୍ତ ଅଞ୍ଚଳ ଗୁଡ଼ିକ ରହିଛି, ଯେଉଁ ବ୍ଲକ୍ ଗୁଡ଼ିକରେ ବିଲକୁଲ ଉଚ୍ଚଶିକ୍ଷା ଅନୁଷ୍ଠାନ ହିଁ ନଥିଲା, ସେହିଭଳି 18 ବ୍ଲକ୍କୁ ଚିହ୍ନଟ କରାଯାଇ 18 ସରକାରୀ ମହାବିଦ୍ୟାଳୟ ମଧ୍ୟ ଖୋଲାଯାଇଛି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି, ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ। ରାଜ୍ୟ ସରକାର ବନ୍ୟା ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ଓଡ଼ିଶା ହେଉଛି ବାତ୍ୟା, ବନ୍ୟା ଏବଂ ଗ୍ରୀଷ୍ମପ୍ରବଣ ରାଜ୍ୟ। ଚଳିତ ମାସ ଦ୍ୱିତୀୟ ସପ୍ତାହ ଆଡ଼କୁ ଲଘୁଚାପ ନେଇ ଗ୍ଲୋବାଲ୍ ଫୋର୍କାଷ୍ଟ ସିଷ୍ଟମ୍ ଆକଳନ କରିଥିବା ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଏପ୍ରିଲ ମାସରେ ଝଡ଼ ହେବା ଏବଂ ମେ ମାସରେ ବାତ୍ୟା ହେବାର ସମ୍ଭାବନା ଥାଏ। ତେବେ ଏସବୁର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ନେଇ କୌଣସି ସୂଚନା ମିଳିନାହିଁ। କଟକ ଚଣ୍ଡୀମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲାଗି ଶ୍ରୀ ମହତାବ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମନ୍ଦିରର ମୁଖ୍ୟ ଦ୍ୱାରରେ ପିତ୍ତଳ କବାଟ ଲଗାଯିବା ସହ ଅନ୍ୟ ତିନୋଟି ଦ୍ୱାରରେ ଭକ୍ତଙ୍କ ଅନୁଦାନରେ କାଠ କବାଟ ଲଗାଯିବା ପରେ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି। ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ସୂଚନା ଦେବାରେ ଅବମାନନା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ 5,000 ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଖଡ଼ିଆଳର 13 ୱାର୍ଡର ଜଣେ ନିବାସୀ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ ମଧ୍ୟ ନିର୍ବାହୀ ଅଧିକାରୀ ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ସମୟ ଗଡ଼ାଇ ଚାଲିଥିଲେ। କମିଶନଙ୍କ ପକ୍ଷରୁ ଏନେଇ ଶୁଣାଣି ପରେ ଜରିମାନା ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଧାମନଗର, ବାସୁଦେବପୁର ଓ ଚାନ୍ଦବାଲିଠାରେ ତାଲୁକସ୍ତରୀୟ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବିଚାର ବିଭାଗୀୟ ଅଧିକାରୀମାନେ ସମାଜରେ ସ୍ୱେଚ୍ଛାସେବୀର ଭୂମିକା ଉପରେ ଏଥିରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ସିଏମ୍ ଟ୍ରଫି ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଗତମାସ 18 ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଆଜିର ଉଦ୍ଯାପନୀ ଉତ୍ସବରେ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ପ୍ରତିଯୋଗିତାରେ 8ଟି ବ୍ଲକରେ କବାଡ଼ି, ଖୋଖୋ ଓ ଭଲିବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପାଣିପାଗ ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ ତୋଫାନ ଓ ବର୍ଷା ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାଜ୍ୟରେ ସର୍ବାଧିକ ତାପମାତ୍ରା ମାଲକାନଗିରିରେ 40.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା ଚକାପାଦରେ ସର୍ବାଧିକ 76.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳ ପ୍ରବାହ ନେଇ ଟ୍ରିବ୍ୟୁନାଲକୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼। ଚଳିତ ମାସ 30 ତାରିଖରେ ପରବର୍ତ୍ତୀ ଶୁଣାଣି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି 2-ଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା ଏବଂ ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ, ପ୍ରଯୋଜନା ସଦ୍ୟସ୍ମିତା ବେହେରା, ଉପସ୍ଥାପନା ଜୟଶ୍ରୀ ପ୍ରଧାନ।

0: ଆଜିକାଲି ଆମେ ସମସ୍ତେ ଚାହୁଁଛୁ କେମିତି ଭଲରେ ରହିବୁ, ଭଲରେ ଚଳିବୁ। ହଁ, ଆଜିକାଲି ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତେ କାମ କଲେଣି, ରୋଜଗାର କଲେଣି, ତେଣୁ ଆର୍ଥିକ ଅବସ୍ଥା ସୁଧୁରିବାରେ ଲାଗିଛି। ତେଣୁ ସମସ୍ତେ ଚାହିଁବେ ଟିକିଏ ଆରାମରେ ରହିବା ପାଇଁ। ବିଜ୍ଞାନର ଅଗ୍ରଗତି ଫଳରେ ବଜାରକୁ ଅନେକ ପ୍ରକାରର ଜିନିଷ ଆସିଲାଣି, ଯାହାଦ୍ୱାରା ଆମେ ଖୁବ୍ କମ୍ ସମୟରେ ସବୁ କାମ କରିପାରୁଛୁ। ତେବେ ଏଇସବୁ ଯେଉଁ ଜିନିଷ କଳକାରଖାନାରେ ତିଆରି ହେଉଛି, ସେଠି ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତେ କାମ କରୁଛନ୍ତି। ଆଉ ସେମାନେ ଯେଉଁ ପରିବେଶରେ କାମ କରୁଛନ୍ତି, ସେଇ ପରିବେଶଟି କେମିତି, ସେମାନଙ୍କ ସୁରକ୍ଷା, ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ପଦକ୍ଷେପ ନିଆଯାଉଛି କି ନାହିଁ, ସେ ବିଷୟରେ ଆମେ ସମସ୍ତେ ଅବଗତ ନୁହୁଁ। ତେବେ କଳକାରଖାନାରେ କାମ କରୁଥିବା ମହିଳାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ନିଜର ସୁରକ୍ଷା ପାଇଁ ଆମ ସମ୍ବିଧାନରେ ସ୍ୱତନ୍ତ୍ର ଆଇନ ରହିଛି। ତେବେ ଆଜିର ଆଲୋଚନା କାରଖାନାରେ କାମ କରୁଥିବା ମହିଳାଙ୍କ ପାଇଁ ଆଇନ, ଏହି ବିଷୟରେ ଆଲୋଚନା କରିଛନ୍ତି ଆଇନଜୀବୀ ସଂଯୁକ୍ତା ପାତ୍ର। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ଭାରତରେ କଳକାରଖାନାରେ କାର୍ଯ୍ୟରତ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଆମ ସରକାର କ'ଣ ସବୁ ଯୋଜନା ବା ଆଇନ କରିଛନ୍ତି ସେଇ ମହିଳାମାନଙ୍କ ପାଇଁ?
2: ସୁରକ୍ଷା କଥା ଯେତେବେଳେ ଆସୁଛି, ସର୍ବପ୍ରଥମେ ଭାରତ ବର୍ଷରେ ସ୍ୱାଧୀନତା ପୂର୍ବରୁ 1934 କଳକାରଖାନାରେ ଆମର କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ହୁଅନ୍ତୁ ଭଉଣୀ ହୁଅନ୍ତୁ, ସେମାନଙ୍କୁ ଆଇନତ ନିୟନ୍ତ୍ରଣ କରିବା ପାଇଁ ଆଇନର ପ୍ରବର୍ତ୍ତନ କରାଯାଇଥିଲା। ସେଇଟା ଫ୍ୟାକ୍ଟ୍ରି ଆକ୍ଟ 1934 ଭାବରେ ପରିଚିତ ହୋଇଥିଲା।
1: ଆଚ୍ଛା,
2: ତାପରେ କଣ ହେଲା ନା, ଯେତେବେଳେ 34 ପରେ ଯେତେବେଳେ ଆମେ ସ୍ୱାଧୀନତାର ପରବର୍ତ୍ତୀ ସମୟକୁ ଆସିବା, ଦେଖିବା ଯେ ସେଇ ସବୁ ଶ୍ରମିକମାନଙ୍କର ନିରାପତ୍ତା, ସୁରକ୍ଷା ଏବଂ ଉନ୍ନତି ନିମିତ୍ତ ସେ ଯେ ପୂର୍ବର ଯେଉଁ ଆକ୍ଟ ଥିଲା 34 ସେଥିରେ ପର୍ଯ୍ୟାପ୍ତ ପରିମାଣରେ କୌଣସି ବିଧି ବ୍ୟବସ୍ଥା ନଥିଲା,
1: ସେଥିପାଇଁ ସେ ସଂଶୋଧନ କରାଗଲା।
2: ସେଥିପାଇଁ ଆଉ ଗୋଟେ ଆକ୍ଟ ଆସିଲା, ଏବଂ ଆକ୍ଟ ଆସିବାରେ ମଧ୍ୟ ଗୋଟେ ଆବଶ୍ୟକତା ଥିଲା, କାରଣ ସେତେବେଳକୁ ଭାରତ ଗୋଟେ ଶିଳ୍ପାଭିମୁଖୀ ଦେଶ ଭାବରେ ଅଗ୍ରଗତି କରୁଥିଲା, ଏବଂ ଏହି ଶିଳ୍ପ ଭିତ୍ତିକ କାର୍ଯ୍ୟଧାରାକୁ ଆଗେଇ ନେବା ପାଇଁ କାରଖାନା ନିର୍ମାଣର ଅତ୍ୟନ୍ତ ଜରୁରୀ ଥିଲା, ଏବଂ ସମୃଦ୍ଧ କାରଖାନାର ପରିଚାଳନାରେ ଶ୍ରମିକମାନଙ୍କର ଅବଦାନ ନିଶ୍ଚିତ ଭାବରେ କ'ଣ ଏହା ଆମ ସମସ୍ତଙ୍କୁ ଜଣା। ତେଣୁ ଏହିସବୁ ବ୍ୟବସ୍ଥାକୁ ଆଖି ଆଗରେ ରଖି ନୂତନ ଫ୍ୟାକ୍ଟ୍ରି ଆକ୍ଟ 1948 ପ୍ରଣୟନ କରାଗଲା।
1: ତେବେ ଏ ଯୋଉ ନୂତନ ଆକ୍ଟଟି ହେଲା, ଏଥିରେ କ'ଣ ସବୁ ମହିଳାମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି?
2: ନିଶ୍ଚିତ ଭାବରେ ତ ଏ ତ କେବଳ ତ ସୁରକ୍ଷାକୁ ଆଖି ଆଗରେ ରଖିକି ଏହି ଆକ୍ଟଟି ଆମର ପ୍ରଣୟନ କରାଯାଇଥିଲା। ଯେତେବେଳେ ସୁରକ୍ଷା ବ୍ୟବସ୍ଥାର ଭିତ୍ତିଭୂମିରେ ସେମାନଙ୍କର ସ୍ୱାସ୍ଥ୍ୟ, ସେମାନଙ୍କର ନିରାପତ୍ତା ଏବଂ ସେମାନଙ୍କର ଯୋଉ ମଙ୍ଗଳ ମୋଟାମୋଟି ଭାବେ କହିବାକୁ ଗଲେ ସେଇ ତିନୋଟିକୁ ଆଖି ଆଗରେ ରଖିକି 1948 ଫ୍ୟାକ୍ଟ୍ରି ଆକ୍ଟଟା ଅଣାଗଲା।
1: ଆଜ୍ଞା, ଆପଣ ପ୍ରଥମେ କହିଲେ ଯେ ସେମାନଙ୍କର ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏଥିରେ ଅନେକ ଗୁଡ଼ିଏ ସୁରକ୍ଷା ବ୍ୟବସ୍ଥା ରହିଛି, ସେସବୁ କ'ଣ ଆମର ଭଉଣୀମାନଙ୍କର ଜାଣିବାକୁ ନିଶ୍ଚୟ ଇଚ୍ଛା ଥିବ, ତାହେଲେ ଟିକେ କୁହନ୍ତୁ। ତ
2: ପ୍ରଥମେ ଆସନ୍ତୁ ଦେଖିବା ଆମର ଯୋଉ କାରଖାନା ଅଧିନିୟମ 1948 ପରିଷ୍କାର ପରିଚ୍ଛନ୍ନତାକୁ ବେଶ ପ୍ରାଧାନ୍ୟ ଦିଆଯାଇଥିଲା। ସେଥିରେ ଧାରା 11 ଯଦି ଆମେ ତର୍ଜମା କରିବା ଦେଖିବା, ସେଥିରେ କାରଖାନାରେ ଯୋଉ ଶ୍ରମିକ ଭାଇ ବା ଭଉଣୀ ବା ଅନ୍ୟ ସବୁ କର୍ମଚାରୀ ସେମାନଙ୍କୁ ଅଳିଆ ଆବର୍ଜନାରୁ ମୁକ୍ତ କରିବା, ସେଇ ଯୋଉ ଅଳିଆ ଆବର୍ଜନାକୁ ଝାଡୁ ମାରିବା, ତାଙ୍କର ରୁମ୍, ତାଙ୍କର ଯୋଉ କାର୍ଯ୍ୟାଳୟଟାର ଯେମିତି ସଂକ୍ରମଣ ପ୍ରତିରୋଧକ ଜିନିଷ ସବୁ ବ୍ୟବହାର କରିକି ସବୁ ପରିଷ୍କାର ପରିଚ୍ଛନ୍ନତାରେ ଧୋଇକି ତାକୁ ସଫା କରିବା,
1: ମାନେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ, ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ଏସବୁ
2: ପ୍ରାଧାନ୍ୟ ଦିଆଯାଇଥିଲା।
1: ଏଥିସହିତ ଦେଖିବେ ସେଇ କଳକାରଖାନା ମାନଙ୍କରେ ଅନେକ ଧୂଆଁ ବାହାରିଥାଏ ବା ଅନ୍ୟାନ୍ୟ ଜିନିଷରୁ ମଧ୍ୟ ଦୁର୍ଗନ୍ଧ ବାହାରିଥାଏ, ତା ଯୋଗୁଁ ମଧ୍ୟ ଅନେକ ପ୍ରକାର ରୋଗ ସଂକ୍ରମଣ ସେମାନେ ହେଇଥାନ୍ତି। ଏଇସବୁକୁ ଆଖି ଆଗରେ ରଖି ସେମାନଙ୍କର ସେଇ ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ କ'ଣ ସବୁ ଦୃଷ୍ଟି ଦିଆଯାଇଛି?
2: ସେଇଥିରୁ କହିଲେ ତାକୁ ଯୋଉ ତିନୋଟି ଭାଗରେ ବିଭକ୍ତ କରିଦେଲେ, ସେଥିରେ ସବୁ ସବୁ ଧାରାରେ ରଖିଦେଲେ, ଏଇ ଯୋଉ ଧରନ୍ତୁ ଧାରା 11 ଯେମିତି କହିଲି ଆପଣଙ୍କର ଅଳିଆ ଆବର୍ଜନା ସବୁ ସଫା କରିବାର ନିୟମଟି ରହିଲା, ସେମିତି ଧାରା 12 ଦେଖିଲେ ଯୋଉ କଳକାରଖାନାରେ ତ ଯଦି କାମ କରିବେ ଯୋଉ କୌଣସି ଆପଣ ଉତ୍ପାଦିତ ସାମଗ୍ରୀ ଯାହା କିଛି ନିଶ୍ଚିତ କିଛିଟା ବର୍ଜ୍ୟବସ୍ତୁ ବାହାରିବା, କଳକାରଖାନାର ନିର୍ଗତ ଧୂଆଁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଧୂଳି ମଧ୍ୟ ବାହାରେ, କିମ୍ବା କୌଣସି ମୁହୂର୍ତ୍ତରେ ସେମାନଙ୍କର ଦୁର୍ଘଟଣାର ଶିକାର ମଧ୍ୟ ହେଇଯାଆନ୍ତି। ସେଥିପାଇଁ ସେମାନଙ୍କୁ ମୁଣ୍ଡରେ ପିନ୍ଧିବା ପାଇଁ ହେଲମେଟ, ନାକରେ ମୁଖା ମାସ୍କ ତାଙ୍କୁ ଦିଆଯାଇଥାଏ ଯେ ଯେମିତି ସେମାନେ କୌଣସି ଶ୍ୱାସରୁଦ୍ଧ ନ ହୋଇଯାଆନ୍ତି,
1: ସମସ୍ୟା
2: ନ ଉପୁଜେ ତାଙ୍କ ପାଇଁ। ସେଇଭଳି ଭାବରେ ସେମାନଙ୍କୁ ପ୍ରୋଟେକ୍ସନ ବା ରକ୍ଷା କରିବା ପାଇଁ ଏସବୁ ବାଧ୍ୟତାମୂଳକ କରାଯାଇଛି।
1: ସେମାନେ ହାତରେ ଗ୍ଲୋଭ୍ସ ପିନ୍ଧିବେ, ଗୋଡ଼ରେ ଜୋତା ପିନ୍ଧିବେ,
2: ଜୋତା ଏତକ ତ ନିହାତି ସ୍ୱାସ୍ଥ୍ୟଗତ କାରଣରୁ ନିଶ୍ଚିତ ଭାବରେ ଏଇଟା ଗୋଟେ ନିହାତି ଦରକାରୀ ଜିନିଷ। ଏବଂ ତାକୁ ସେମାନେ ସମସ୍ତ କଳକାରଖାନାର ଯିଏ ମାଲିକ ବା ଅକୁପାୟରୁ ସେମାନେ ତାଙ୍କୁ ଯୋଗାଇ ଦେଇଥାନ୍ତି।
1: ଆଉ ସେମାନଙ୍କର ନିରାପତ୍ତା ପାଇଁ କଣ ସବୁ ବ୍ୟବସ୍ଥା ରହିଛି?
2: ବଡ ବଡ ମେସିନ ଲାଗିଛି। ବଡ ବଡ ମେସିନରେ କଣ ହଉଛି ନା, ସପୋଜ ଗୋଟେ ଉଦାହରଣ ମୁଁ ଦଉଛି, ଇଲେକ୍ଟ୍ରିକ ଜେନେରେଟର ହେଲା, ଏ ତ ଛୋଟିଆ ଜିନିଷଟିଏ ନୁହଁ, ବଡ ବଡ ହେଭି ଭାରି ମେସିନ ଗୁଡିକୁ ତାକୁ ଗୋଟେ ଆବଦ୍ଧ କ୍ଷେତ୍ର ଭିତରେ ରଖିବାକୁ ପଡେ। ତାପରେ ଡେଞ୍ଜରସ ପାର୍ଟ ଅଫ ଦି ମେସିନ କହିଲେ ଯୋଉଗୁଡାକ ଆମକୁ ଭାବୁଛନ୍ତି ସେଟା ବିପଦପୂର୍ଣ୍ଣ, ଧର ମେସିନଟା ଚାଲୁଛି ଆପଣଙ୍କର ଅଜାଣତରେ ଆପଣ କେତେବେଳେ ଆପଣଙ୍କର ହାତଟେ ବାଜି ଯାଇପାରେ, ଗୋଡଟା ବାଜି ଯାଇପାରେ, ତେଣୁ ଏସବୁକୁ ରକ୍ଷା କରିବା ପାଇଁ ସେଥିପାଇଁ ତାକୁ ଆପଣ ଗୋଟେ ଆବଦ୍ଧ କ୍ଷେତ୍ର ବିଶେଷ କରି ତାର ବାଡ଼ ଦେଇକି ତାକୁ ସେସବୁ ଜିନିଷ ରଖାଯାଇଥାଏ। ଫ୍ୟାକ୍ଟ୍ରି ଆକ୍ଟରେ ସ୍ପେସିଫିକ ସେଟାକୁ ଆପଣଙ୍କର ଗୋଟେ ଧାରା 21 ଅନୁସାରେ ସେଟାକୁ ଆପଣଙ୍କର ଆବଦ୍ଧ କ୍ଷେତ୍ର ଭିତରେ ରଖିବାକୁ ପଡେ। ଏଟା ହେଲା ପ୍ରଥମ ନିରାପତ୍ତା। ମହିଳା କର୍ମଚାରୀମାନଙ୍କୁ ମଧ୍ୟ ମନା କରାଯାଇଛି ସେ ଯେ କୌଣସି ଭାରି କଳ କବ୍ଜାକୁ ସେମାନେ ସଫା କରିପାରିବେ ନାହିଁ, କିମ୍ବା ସେଥିରେ ସେମାନେ ଯୋଉ ତେଲ ଯୋଉ ପ୍ରତିଦିନ ସେମାନଙ୍କୁ ତାଙ୍କୁ ଅନୁମତି ଦିଆଯାଇ ନାହିଁ ଏସବୁ ଜିନିଷ କରିବା ପାଇଁ, ଯୋଉଥିରେ ସେମାନଙ୍କର ସୁରକ୍ଷା ନିରାପତ୍ତା ବିପନ୍ନ ହେବାର ଆଶଙ୍କା ରହିଛି। ତାପରେ ଆସିବା ଅତ୍ୟଧିକ ଓଜନ ସେମାନେ ଉଠେଇବେନି,
1: ବିଶେଷ ଭାରି ଜିନିଷ ସେମାନେ
2: ଯୋଉଟା କି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ସୁରକ୍ଷା ପ୍ରତି ନିଶ୍ଚିତ ଭାବରେ ବିପଦ ରହିଛି, ସେମାନଙ୍କୁ ସେଇଟା ତାଙ୍କୁ କରିବାକୁ ମନା। ତାପରେ ଆସିବା କୌଣସି ବିସ୍ଫୋରକ ସାମଗ୍ରୀ, ଗ୍ୟାସ ସମ୍ବନ୍ଧୀୟ ଜିନିଷ ନେବା ଆଣିବା କରିବାକୁ ମଧ୍ୟ ଅନୁମତି ଦିଆଯିବନି, ଯାହାଫଳରେ ତାଙ୍କର ଆଖିର ନିରାପତ୍ତା ପ୍ରତି ବିପଦ ରହିବ। ଏ ଆଇନରେ ଏଇ ଧାରା 35 ଅନୁସାରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ତାଙ୍କ କାର୍ଯ୍ୟଧାରାରେ ଉନ୍ନତି ଆଣିବା ପାଇଁ ସେମାନେ କଣ୍ଟିନ୍ୟୁଅସ୍ ଛିଡ଼ା ହେଇକି କାମ କରିପାରିବେ, ନିରନ୍ତର ଭାବେ ଛିଡ଼ା ହେଇକି କାମ କରିପାରିବା ପାଇଁ ସେମାନଙ୍କୁ ବସିବା ପାଇଁ ମଧ୍ୟ ସୁଯୋଗ
1: ଦିଆଯାଇଛି, ସେମାନେ ବିଶ୍ରାମ ନେଇପାରିବେ
2: ତାପରେ ହେଲା ଆଉ ଗୋଟେ ହେଲା ଫାଷ୍ଟ ଏଡ୍। ଏମିତି କାମ କରୁ କରୁ କେତେବେଳେ କଣ ଅସାବଧାନ ବଶତଃ
1: କେତେ ଦୁର୍ଘଟଣା ଘଟିଥାଏ
2: ଯାଉଛି, ଫାଷ୍ଟ ଏଡ୍ ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଇଛି। ତାପରେ ହେଲା କ୍ୟାଣ୍ଟିନ
1: ଖାଦ୍ୟ ଗ୍ରହଣ କରିବେ।
2: ଯୋଉ କାରଖାନାରେ 100 ଉର୍ଦ୍ଧ୍ୱ ଲୋକ କାମ କରୁଛନ୍ତି ସେଠି ସେମାନଙ୍କୁ କ୍ୟାଣ୍ଟିନ ଯୋଗାଇ ଦିଆଯାଇଛି, ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ମହିଳାଙ୍କ ପାଇଁ ଆଉ ଗୋଟେ ସବୁ ହେଲା, ଯୋଉଠି 30 ଉର୍ଦ୍ଧ୍ୱ ସ୍ତ୍ରୀ ଲୋକ ବା ମହିଳା କର୍ମଚାରୀ ରହୁଛନ୍ତି ସେଠି କଣ ହଉଛି ନା, ଯାହାର ଛୋଟ ପିଲା ଅଛନ୍ତି, ଯାହାର ବୟସ କି 6 କମ ହେଇଥିବ, ସେଠି କ୍ରେଚର ବ୍ୟବସ୍ଥା ରହୁଛି।
1: ଖୁବ ସୁନ୍ଦର କଥା,
2: ସେଠି ସେମାନେ କ୍ରେଚ, ଆଉ ସେ କ୍ରେଚ ମଧ୍ୟ ଘର ହେଇଥାଇପାରେ କିମ୍ବା ତାର ଗୋଟେରୁ ମଧ୍ୟ ଅନେକ ଘର ବି ହେଇଥାଇପାରେ। ସେ ଯୋଉ କ୍ରେଚରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ସେଟା ସ୍ୱାସ୍ଥ୍ୟକର ପରିବେଶ ଭିତରେ ତିଆରି ହେଇଯିବ।
1: ଆଜ୍ଞା, ସେମାନଙ୍କୁ ଦେଖାଶୁଣା କିଏ କରନ୍ତି?
2: କ୍ରେଚର ରକ୍ଷଣାବେକ୍ଷଣ ବା ଦେଖାଶୁଣା କରିବା ପାଇଁ ସେଠି ଏମ୍ପ୍ଲୟ ରହିଛନ୍ତି, ଛୁଆମାନଙ୍କର ଯତ୍ନ ନେବେ। ଖାଲି କ୍ରେଚଟା ମଧ୍ୟ ସଠିକ, ଖାଲି ସେମିତି ଗୋଟେ ଘର କରିଦେଲେ ହବନି, ସେ କ୍ରେଚଟା ମଧ୍ୟ ସଠିକ ପରିମାଣରେ ଆଲୋକ ଚଳାଚଳର ବ୍ୟବସ୍ଥା ଥିବ, ସଫା ସୁତୁରା ରହିଥିବ, ଏଇଭଳି ଭାବରେ ନିଶ୍ଚିତ ଭାବରେ ସେ କ୍ରେଚଟା ରହିଛି। ତ ଏକ ମହିଳା କର୍ମଚାରୀଙ୍କ ପାଇଁ ଏଇଟା ଗୋଟେ ସୁବିଧା।
1: ତାହେଲେ ଆପଣ କହିଲେ ଯେ କଳକାରଖାନାରେ ଯୋଉ ମହିଳାମାନେ କାମ କରୁଛନ୍ତି ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ଏଇସବୁ ବ୍ୟବସ୍ଥା ରହିଛି, ଖୁବ ସୁନ୍ଦର କଥା। ତେବେ ଆମେ ଜାଣୁ ଯେ ସମାନ କାମ ପାଇଁ ସମାନ ମଜୁରୀ, ତେବେ ଏଇ ଯୋଉ କଳକାରଖାନାରେ ମହିଳାମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ଏଇ ବ୍ୟବସ୍ଥା ଲାଗୁ ହେଇଛି କି?
2: ଆପଣ ଯୋଉ କହିଲେ ସମାନ କାମ ପାଇଁ ସମାନ ପାରିଶ୍ରମିକ, ସମାନ ମଜୁରୀ, ସେ ବ୍ୟବସ୍ଥା ରହିଛି। ତାର ପାଇଁ ମଧ୍ୟ ଗୋଟେ ଇକ୍ୱାଲ ରେମୁନେରେସନ ଆକ୍ଟ ଅଛି।
1: ଆଜ୍ଞା,
2: ସେଇ ଆକ୍ଟରେ ଯୋଉ ବ୍ୟବସ୍ଥା ରହିଛି ସେଥିରେ ଯେକୌଣସି ନିଯୁକ୍ତିଦାତା ବାଛ ବିଚାର ନାହିଁ, ମହିଳା ହଉ ପୁରୁଷ ହଉ ସେମାନଙ୍କୁ ନିଯୁକ୍ତି ଦେବେ, ନିଯୁକ୍ତି ଦେଲା ମାନେ ସମାନ ଭାବରେ ଆଙ୍କୁ ଯେତିକି ପଇସା ଦେବେ ତାଙ୍କୁ ମଧ୍ୟ ସେତିକି ମଜୁରୀ ଦେବେ,
1: ମାନେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ ସମାନ କାମ ପାଇଁ ସମାନ ମଜୁରୀ। ଆଜ୍ଞା, ଧରନ୍ତୁ ଯଦି ସେମାନେ କୋଉଠି ଠକାମିର ଶିକାର ହୁଅନ୍ତି ବା ଯଦି କମ ମଜୁରୀ ପ୍ରଦାନ କରାଯାଏ ତ ସେମାନେ କୋଉଠି ସେମାନେ କୋଉଠି ଅଭିଯୋଗ କରିବେ?
2: ସେଥିପାଇଁ ଆପଣ ଶ୍ରମ ଅଧିକାରୀ ଅଛନ୍ତି, ତାଙ୍କ ପାଖରେ ଯାଇକି ଅଭିଯୋଗ କରିବେ।
1: ସେମାନେ ଏଥିପାଇଁ ସ୍ୱତନ୍ତ୍ର ଦରଖାସ୍ତ ଆକାରରେ ଅଭିଯୋଗ କରିବେ କି?
2: ଆଜ୍ଞା, ଲିଖିତ ଦରଖାସ୍ତ ମାଧ୍ୟମରେ ସମ୍ପୃକ୍ତ ଅଧିକାରୀଙ୍କୁ ଦେଇ ପ୍ରତି ଜିଲ୍ଲାର ଯିଏ ଶ୍ରମ ଅଧିକାରୀ ତାଙ୍କୁ ଆଗରେ ଯାଇକି ଦରଖାସ୍ତ ମାଧ୍ୟମରେ ଜଣାଇବେ ତାଙ୍କର ଯାହା କିଛି ଅଭାବ ଅସୁବିଧା ହେଇଛି ବା ତାଙ୍କୁ ଯେଉଁ ଅନ୍ୟାୟ କରାଯାଇଛି ସେ ଅନ୍ୟାୟର ପ୍ରତିକାର ପାଇଁ ସେ ତାଙ୍କ ଆଗରେ ଅଭିଯୋଗ କରିବେ ଲିଖିତ ଦରଖାସ୍ତ ମାଧ୍ୟମରେ।
1: ଆଜ୍ଞା, ଏଇ ଯେଉଁ ମହିଳାମାନେ କଳକାରଖାନାରେ କାମ କରୁଛନ୍ତି ସେମାନଙ୍କ ପାଇଁ କାମ କରିବାର ସୀମା ବା ସମୟ ନିର୍ଘଣ୍ଟ ସେମିତି କିଛି କରାଯାଇଛି କି?
2: ସମୟ ନିର୍ଘଣ୍ଟ ନିଶ୍ଚିତ ଭାବରେ କରାଯାଇଛି। ଆଉ ସେଇ ଯେଉଁ କଥାଟି କହିଲେ ସେଥିପାଇଁ ସେ ତାଙ୍କର ଗୋଟେ ନୋଟିସ୍ ବୋର୍ଡ ଅଛି, ସେ ନୋଟିସ୍ ବୋର୍ଡ ମାଧ୍ୟମରେ ସେହି ଦିନ ସେ କେତେ ଘଣ୍ଟା ତାଙ୍କ ପାଇଁ
1: ସେମାନେ ସେଦିନ କେତେ
2: ପ୍ରମାଣିତ ହେଇଗଲା ସେଥିପାଇଁ ମଧ୍ୟ ଦଣ୍ଡବିଧାନ ରହିଛି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବ ବୋଲି ପ୍ରମାଣିତ ହେଇଯାଏ ତାହେଲେ ସେଇ ଯୋଉ ଯିଏ ନିଯୁକ୍ତିଦାତା ତାଙ୍କୁ ଅତି କମ୍ରେ 10,000 ଟଙ୍କାରୁ 20,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି ଏବଂ 3 ମାସରୁ 1 ବର୍ଷ ପର୍ଯ୍ୟନ୍ତ ତାଙ୍କ ପାଇଁ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି
1: ଯଦି ସେମାନେ ମାନେ କମ୍ ମଜୁରୀ ଦିଅନ୍ତି।
2: ଆଉ ବ୍ୟବସ୍ଥା ରହିଛି ଯେତେବେଳେ ଆପଣଙ୍କର କୌଣସି ଦୁର୍ଘଟଣାର ସେମାନେ ଶିକାର ହେଇଯାଉଛନ୍ତି ସେତେବେଳେ କ'ଣ ହୁଏ ନା ଯିଏ ତାଙ୍କର ଯିଏ ଇନ୍ସପେକ୍ଟର ଥାନ୍ତି ସିଏ ଗୋଟେ ଯୋଉ ଫ୍ୟାକ୍ଟ୍ରିର ଯିଏ ମାଲିକ ତାଙ୍କୁ ଗୋଟେ ରିପୋର୍ଟ ସେ ପ୍ରଦାନ କରନ୍ତି ସେଇ ରିପୋର୍ଟଟା ପ୍ରଦାନ କରିସାରିଲା ପରେ ଯାହା ତାଙ୍କର କ୍ଷତିପୂରଣ ବାବଦକୁ କ୍ଷତିପୂରଣ ସିଏ ଦିଅନ୍ତି। କ୍ଷତିପୂରଣରେ ଯଦି ସମ୍ପୃକ୍ତ ବ୍ୟକ୍ତି ଯଦି ସନ୍ତୁଷ୍ଟ ବି ନହେଲେ ବା ତାଙ୍କୁ ଭାବିଲେ ଯେ ସିଏ ଏଥିରେ ଏଇଟା ତାଙ୍କ ପ୍ରତି ଅନ୍ୟାୟ କରାଗଲା ଯାହା କିଛି ମୋତେ ସିଏ ନ୍ୟାୟ ମୋତେ ପ୍ରକୃତ ନ୍ୟାୟଟା ମିଳିଲାନି ତାହେଲେ ସିଏ ଆ ଉପରେ ମଧ୍ୟ ସେଇ ଯୋଉ ଅର୍ଡର ଉପରେ ହାଇକୋର୍ଟରେ ସିଏ ଅପିଲ କରିପାରିବେ।
1: ଏଇସବୁ ବ୍ୟବସ୍ଥା ଆମର ଆଇନରେ ରହିଛି। ଆପଣ ତ କହିଲେ ଯେ କଳକାରଖାନାରେ କାମ କରୁଥିବା ମହିଳାମାନଙ୍କର ସୁରକ୍ଷା ପାଇଁ ଏଇସବୁ ଆଇନ ରହିଛି ଏବଂ ବ୍ୟବସ୍ଥା ମଧ୍ୟ ରହିଛି। ଆପଣ ତ ଜଣେ ଆଇନଜୀବୀ, ଦୀର୍ଘ ବର୍ଷର ଅଭିଜ୍ଞତା ଆପଣଙ୍କ ପାଖରେ ରହିଛି, ତେବେ ଏଠି ଆପଣ କୁହନ୍ତୁ ଏମିତି କିଛି ସମସ୍ୟା ଆପଣଙ୍କ ପାଖକୁ ଆସିଛି କି ଏବଂ ତାର ସମସ୍ୟାର ସମାଧାନ ଆପଣ କରିଛନ୍ତି?
2: ଆମର ତ ଏଭଳି ସମସ୍ୟା ତ ଆମେ ପ୍ରଫେସନରେ ବା ଆମର ଏଇ ଯୋଉ ବୃତ୍ତିଗତ ପେସାରେ ଆମେ ଏଇଟା ପ୍ରାୟ ଭେଟୁଛୁ ଏଇଭଳି ମହିଳାଙ୍କୁ ଏବଂ ଆମେ ଏଇ ଯୋଉ ଯାହା ଏଠି ଆମେ ଆଲୋଚନା କଲେ ଆଇନର ପରିସର ଭିତରେ ଆମେ ସେମାନଙ୍କୁ ସାହାଯ୍ୟ କରିଛୁ।
1: ଆପଣଙ୍କର ତ ଅନେକ ସମୟ ଏଇ ଆଇନ ସେବାରେ କାଟୁଥିବ, ତେବେ ଅବସର ସମୟ ଆପଣଙ୍କୁ କେବେ ମିଳେନି?
2: ମୋର ଅବସର ସମୟରେ ମୁଁ ବହୁତ ପ୍ଲାଣ୍ଟେସନ ବା ଗଛ ଲଗେଇବାକୁ ଭଲ ପାଏ, ବହି ମଧ୍ୟ ପଢିବାକୁ ମତେ ଭଲ ଲାଗେ, ଆଉ କିଛି ସମୟ ମିଳିଲେ ଗୀତ ଶୁଣେ।
1: ଏ ଯେ ଆପଣ କହିଲେ ଯେ ଆପଣଙ୍କୁ ବୃକ୍ଷରୋପଣ କରିବାକୁ ଭଲ ଲାଗେ, ଏମିତି କିଛି କୋଉଠି କାର୍ଯ୍ୟକ୍ରମ କରିଛନ୍ତି?
2: ପ୍ରାୟ ପ୍ରତି ବର୍ଷ ଆମର ମୁଁ ଗୋଟେ ଅନୁଷ୍ଠାନ ସହିତ ମଧ୍ୟ ଜଡିତ, ଏ ଅନୁଷ୍ଠାନ ମାଧ୍ୟମରେ ଆମେ ବିଭିନ୍ନ ସ୍କୁଲ କଲେଜରେ ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରତି ବର୍ଷ କରିଥାଉ। ଏଇଟା ଗୋଟେ ସାମାଜିକ କାର୍ଯ୍ୟକ୍ରମ ଆମେ ସାମିଲ ହେଇଥାଉ, ଭଲ ଲାଗେ ଆଉ ଏସବୁ କରିବା ଦ୍ୱାରା। ଆଉ
1: ଆଜି ଆମର ଆଲୋଚନା ଥିଲା କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଆଇନ, ଏ ବିଷୟରେ ତ ଆମର ଅନେକ ଗୁଡ଼ିଏ ତଥ୍ୟ ଦେଲେ, ତେବେ ଶେଷରେ ଆପଣ କ'ଣ କହିବେ?
2: ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଏତିକି କହିବାକୁ ଚାହେଁ ଯେ ପ୍ରତିଦିନ ଏଇଭଳି ଭାବରେ ଯଦି ଆମର କୌଣସି ମହିଳା ବାଛ ବିଚାର ଶିକାର ହେଉଛନ୍ତି ବା ତାଙ୍କୁ ଏଇଭଳି କାର୍ଯ୍ୟକ୍ରମ କ୍ଷେତ୍ରରେ ହଇରାଣ ହରକତ କରାଯାଉଛି, ସଂଘବଦ୍ଧ ଭାବରେ ଏହାର ମୁକାବିଲା କରନ୍ତୁ, ଆଗେଇ ଆସନ୍ତୁ, ଆଇନର ସହାୟତା ନିଅନ୍ତୁ।
1: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ବା ସେମାନଙ୍କର ସୁରକ୍ଷା ପାଇଁ କ'ଣ ସବୁ ବ୍ୟବସ୍ଥା ରହିଛି ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ କଥା ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
2: ନମସ୍କାର।
0: କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଅନେକ ଆଇନ ବ୍ୟବସ୍ଥା ସବୁ ରହିଛି ସେ ବିଷୟରେ ତ ଜାଣିଲେ, ତେବେ କର୍ମଜୀବୀ ମହିଳାମାନଙ୍କୁ ଆମେ ଜଣାଇ ଦେଉଛୁ ଯେ ଯଦି ଆପଣଙ୍କ ପ୍ରତି କିଛି ଅନ୍ୟାୟ ବା ଅବିଚାର ହେଉଥାଏ ତେବେ ଆପଣ ଚାହିଁଲେ ଏ ଆଇନର ସାହାଯ୍ୟ ନେଇ ନିଶ୍ଚୟ ନ୍ୟାୟ ପାଇପାରିବେ।

ସେସହେଲା କାର୍ଯ୍ୟକ୍ରମ ଆମ ଆଇନ ପ୍ରଯୋଜନାରେ ଥିଲେ ସଦ୍ୟସ୍ମିତା ବେହେରା, ଉପସ୍ଥାପନାରେ ଥିଲେ ଜୟଶ୍ରୀ ପ୍ରଧାନ। ଆକାଶବାଣୀ କଟକ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ମେରା ନାମ ଜୋକର ଗୀତଟିକୁ ଗାଇଛନ୍ତି ମୁକେଶ।

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ସଂଗ୍ରାମ କେଶରୀ ମହାନ୍ତିଙ୍କର ଏକ ରଚନା, ମହାବାହୁ ମୋର ଏଇ ମନ ତୁମ ପାଖେ ପାଖେ ଥାଉ। କଣ୍ଠଦାନ କରିଛନ୍ତି ରୀତି ମହାନ୍ତି।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଆରତୀ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ପୁରାତନ ରଚନାରୁ ଦିଅ ଦେଖା ମତେ ବାରେ ପ୍ରଭୁ। କଣ୍ଠଦାନ କରିଛନ୍ତି ଅଞ୍ଜଳି ମିଶ୍ର।

ଶୁଣିବା କାର୍ଯ୍ୟକ୍ରମ ଶେଷରେ ଭୀମ ଭୋଇଙ୍କର ଏକ ରଚନା ଉଠ ସ୍ୱାମୀ ବ୍ରହ୍ମାଣ୍ଡ ଠାକୁର ହେ ବିଜେ କର ବେଳ ହେଉଛି ଉଛୁର। କଣ୍ଠଦାନ କରିଛନ୍ତି ସୁଶ୍ରୀ ପଟ୍ଟନାୟକ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 382ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି।

ଶ୍ରୀକୃଷ୍ଣ ବଳରାମ କଂସର ମୃତ୍ୟୁ ପରେ ମାତାମହ ଉଗ୍ରସେନଙ୍କୁ ମଥୁରା ମଣ୍ଡଳୀର ରାଜା କରାଇ ନନ୍ଦରାଜାଙ୍କୁ ଗୋପଗଣଙ୍କ ସହିତ ଗୋପପୁରକୁ ପଠାଇ ଦେଇଛନ୍ତି। ଏହାପରେ ବସୁଦେବ ପୁରୋହିତ ଗର୍ଗାଚାର୍ଯ୍ୟଙ୍କ ଦ୍ୱାରା ପୁତ୍ରଦ୍ୱୟଙ୍କର ଉପନୟନାଦି ସଂସ୍କାର ଯଥାବିଧି ସମ୍ପାଦନ କରିଛନ୍ତି ଏବଂ ଶିକ୍ଷା କଳ୍ପ ବ୍ୟାକରଣ ଆଦି ଶିକ୍ଷା ଦେବାକୁ ସେ ଦୁହିଁଙ୍କୁ ଅବନ୍ତୀପୁରବାସୀ ସାନ୍ଦିପନୀ ମୁନିଙ୍କ ପାଖକୁ ପଠାଇଛନ୍ତି। ଶିକ୍ଷା ଶେଷରେ ଗୁରୁଦକ୍ଷିଣା ଦେବାକୁ ଚାହିଁବାରୁ ସାନ୍ଦିପନୀ ତାଙ୍କ ମୃତ ପୁତ୍ରମାନଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 382ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଭକ୍ତି ଗୀତ। ପ୍ରଥମ ଗୀତରେ କଣ୍ଠଶିଳ୍ପୀ ଅନୁପ ଜଲୋଟା, ରଚନା ହେମଲତା ଦୀପକ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତ ଅନୁପ ଜଲୋଟାଙ୍କ କଣ୍ଠରେ। ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଡାଏଲ୍ କରନ୍ତୁ

టెలిఫోన్ నంబర్కు 8249809672 నంబర్టి ଆଉଥରେ କହି ରଖୁଛି 8249809672। ଶୁଣିବା ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସୁରେଶ ୱାଡକର, ରଚନା ହେମଲତା ଦୀପକ।

ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ହିନ୍ଦୀ ଭକ୍ତିଗୀତ। କଣ୍ଠଶିଳ୍ପୀମାନେ ଥିଲେ ସୁରେଶ ୱାଡକର ଏବଂ ଅନୁପ ଜଲୋଟା। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ। ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି 3 ତାରିଖ ରବିବାର ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆଗାମୀକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର ଆଗାମୀକାଲି ପ୍ରଚାର କରିବୁ 146ତମ ଭାଗ ସକାଳ 6:35। ଆଗାମୀକାଲି ସକାଳ 7:25 ଶୁଣିବେ କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଶିଶୁ ରାଇଜ। ଏଥିରେ ଶୁଣିବେ ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ ସମ୍ପର୍କରେ ଆଲୋଚନା। ସକାଳ 8:30 ରହିଛି କେତୋଟି ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସଙ୍ଗୀତା ମାସି ଏବଂ ରାଜା ରଥଙ୍କ କଣ୍ଠରେ। 8:45 ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ କିଷାନ ଗୀତ। ପରିବେଷଣ କରିଛନ୍ତି ରାଜେନ୍ଦ୍ର ମାଝୀ ଏବଂ ସାଥୀ। ପୂର୍ବାହ୍ନ 9:00 ଅପରାହ୍ନ 5:00 ଯାଏ ଶୁଣିପାରିବେ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ ପୂର୍ବାହ୍ନ 10:00 ପ୍ରଚାର କରିବୁ ହିନ୍ଦୀ କଥଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ମଧ୍ୟାହ୍ନ 12:00 ରହିଛି ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। ଏହାଛଡ଼ା ଆଗାମୀକାଲି ଅପରାହ୍ନ 5:00 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 5:20 ଶ୍ରୀମଦ୍ ଭାଗବତର 383ତମ ଭାଗ। 5:30 ରହିଛି କାର୍ଯ୍ୟକ୍ରମ ପ୍ରଗତି ସିଟି। ଆଗାମୀକାଲି ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। 6:30 ପ୍ରଚାର କରିବୁ କେତୋଟି ସମ୍ବଲପୁରୀ ଗୀତ। ରାତି 7:25 ଆଗାମୀକାଲି ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ କିଷାନ ବାଣୀ। ରାତି 8:00 ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 9:15 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆଗାମୀକାଲି ରାତି 10:00 ପ୍ରଚାର କରିବୁ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଗଜଲ ଗାୟକ ଜଗଜିତ୍ ସିଂଙ୍କ କଣ୍ଠରେ କେତୋଟି ଗଜଲ। ଏବଂ ରାତି 10:30 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ପାଲା। ପରିବେଷଣ କରିଛନ୍ତି ଲଲିତା କାରାସେଲ ଏବଂ ସାଥୀ। ପରିଶେଷରେ ରାତି 11:00 ହିନ୍ଦୀରେ ସମ୍ବାଦ ରହିଛି ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତବନ୍ଧୁ, ବର୍ତ୍ତମାନ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଦେଶାତ୍ମବୋଧକ ସଙ୍ଗୀତ। ଗାଇଛନ୍ତି ସୁବାସ ଦାସ, ରଚନା ଜଗନ୍ନାଥ ପଣ୍ଡା। ଶୁଣିବା ପ୍ରଥମ ଗୀତ।

0: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଦେଶାତ୍ମବୋଧକ ସଙ୍ଗୀତ, କଣ୍ଠଦାନ କରିଥିଲେ ସୁବାସ ଦାସ, ରଚନା ଜଗନ୍ନାଥ ପଣ୍ଡା। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତରେ ସମ୍ବାଦ ଶୁଣିପାରିବେ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଜୀବନରେ ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶୁଣିବା ଆଉ ଏକ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠଦାନ କରିଛନ୍ତି ବାଦଲ କୁମାର, ରଚନା ଜଗନ୍ନାଥ ପଣ୍ଡା।

ଶ୍ରୋତାବନ୍ଧୁ ଶୁଣୁଥିଲେ ଦେଶାତ୍ମବୋଧକ ସଙ୍ଗୀତ କଣ୍ଠଦାନ କରିଥିଲେ ବାଦଲ କୁମାର। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, 95.33% ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସାର ଅଧିକ, ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟ ନବୃତ୍ତି କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ, 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟଠାରେ ଆଜି ଅପରାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଫଳ ପ୍ରକାଶନ ପରେ ଶ୍ରୀ ଗଣ୍ଡ କହିଛନ୍ତି,
1: ଚାଇଲ୍ଡ ଟ୍ରାକିଂ ସର୍ଭେଠୁ ଆରମ୍ଭ କରି ସମସ୍ତଙ୍କୁ ସଚେତନ କରାହଉଛି, କେମିତି ସ୍ୱଚ୍ଛତାର ସହିତ ପରୀକ୍ଷା ହେବ, ଏସବୁ ବିଷୟକୁ ଧ୍ୟାନ ଦିଆଯାଇଛି, ଫଳରେ ବର୍ତ୍ତମାନ ରିଜଲ୍ଟ ବି ଭଲ ହଉ। ଚଳିତ ବର୍ଷ 2026ରେ 95.33% ଯେଉଁ ରିଜଲ୍ଟ ହେଇଛି, ଆଉ ଯେଉଁମାନେ ବି ପରୀକ୍ଷାରେ ଯେଉଁ ଫେଲ୍ ହେଇଛନ୍ତି, ଆମ ଛାତ୍ରଛାତ୍ରୀମାନେ କେହି ବି ସେମିତି ଅଧୈର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ଯଥେଷ୍ଟ ସମୟ ଅଛି, ସେମାନେ ସାହସର ସହିତ ପୁନର୍ବାର ସେଣ୍ଟାରୀ ଏକ୍ଜାମ୍ ଆପିୟର କରିବେ।
0: ଚଳିତ ବର୍ଷ 5,36,306 ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ 5,19,251 ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷର ପାସ୍ର 95.33% ରହିଛି। ଛାତ୍ରଙ୍କ ପାସ୍ର 94.03% ଥିବାବେଳେ ଛାତ୍ରୀଙ୍କ ପାସ୍ର 96.37% ରହିଛି। 3,310 ହାଇସ୍କୁଲରେ 100% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ 3 ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇନଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ପାସ୍ର ସର୍ବାଧିକ 99.31% ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ 95.33% ରହିଛି। A1 ଗ୍ରେଡ୍ରେ 2,456 ଜଣ, A2

0: ଗ୍ରେଡ଼୍ରେ 15,681, B1 ଗ୍ରେଡ଼୍ରେ 43,565, B2 ଗ୍ରେଡ଼୍ରେ 86,103, C ଗ୍ରେଡ଼୍ରେ 129,813, D ଗ୍ରେଡ଼୍ରେ 140,152 ଏବଂ E ଗ୍ରେଡ଼୍ରେ 95,481 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ଫେବୃୟାରୀ 19ରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମଧ୍ୟମ ଏବଂ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲାରେ ପାସ୍ହାର ରାଜ୍ୟର ହାରାହାରି ପାସ୍ହାରଠାରୁ ଅଧିକ ରହିଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଜିଲ୍ଲାର 22 ଜଣ ଛାତ୍ରଛାତ୍ରୀ 90%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆସନ୍ତା 11-22 ତାରିଖ ମଧ୍ୟରେ ଆବେଦନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ପରୀକ୍ଷା ଫଳ ଫାଇଲ୍ ଅନ୍ଲାଇନ୍ ମାଧ୍ୟମରେ ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧ୍ୟମା ଛାତ୍ରଛାତ୍ରୀ ଅଫ୍ଲାଇନ୍ ବାବଦରେ ଆବେଦନ କରିପାରିବେ। ଜୁଲାଇ 1ମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆସନ୍ତା 8-18 ତାରିଖ ମଧ୍ୟରେ ଆବେଦନ କରିପାରିବେ। ଓଡ଼ିଶାକୁ ଦେଶର ଜ୍ଞାନର ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ନେଇ ଭୁବନେଶ୍ୱର କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ 2-ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀ ମାଝୀ ରାଜ୍ୟରେ ଶୈକ୍ଷିକ ପରିବେଶରେ ବୈପ୍ଳବିକ ପରିବର୍ତ୍ତନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶିକ୍ଷାନୀତି ବିଶ୍ୱରେ ଭାରତକୁ ଏକ ନଲେଜ୍ କ୍ୟାପିଟାଲ ଭାବେ ପ୍ରତିଷ୍ଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଶ୍ରୀ ମାଝୀ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ଶିକ୍ଷାକ୍ଷେତ୍ର ପାଇଁ 41,273 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟର ଯୁବପିଢ଼ିଙ୍କ ଉଜ୍ଜଳ ଭବିଷ୍ୟତ ଗଠନରେ ଏହି ପିଞ୍ଜି ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଶିକ୍ଷାଗତ ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ 12,000 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟର 6,794 ଗ୍ରାମ ପଞ୍ଚାୟତରେ ଅତ୍ୟାଧୁନିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆମର ପ୍ରତିଟି ପଦକ୍ଷେପ ଆଗାମୀ ପିଢ଼ିର ସ୍ୱପ୍ନ ସହିତ ଇଏ ଜଡିତ ଅଛି। ଜାତୀୟ ଶିକ୍ଷାନୀତି 2020 କେବଳ ଏକ ନୀତି ନୁହେଁ, ଏହା ହେଉଛି ଏକ ରାଷ୍ଟ୍ରୀୟ ସଂକଳ୍ପ। ଆମେ ଓଡ଼ିଶାର ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଚଳନ ଠାରୁ ଆରମ୍ଭ କରି କନ୍ୟା ସନ୍ତାନମାନଙ୍କର ପାଇଁ ଶକ୍ତିଶ୍ରୀ ଯୋଜନା ଏବଂ ଗବେଷଣା ପାଇଁ ଫେଲୋସିପ୍ ଭଳି ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆଜି ଆମେ ଗ୍ରହଣ କରିବା ପରିପ୍ରେକ୍ଷୀରେ ଆମର ଲକ୍ଷ୍ୟ ସ୍ପଷ୍ଟ ଯେ 2036 ମସିହାରେ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ବର୍ଷ ପୂର୍ତ୍ତି ହେବ, ଆଉ ସେତେବେଳକୁ ଓଡ଼ିଶା ପୂର୍ବ ଭାରତର ଏକ ନଲେଜ୍ ହବ୍ ହିସାବରେ ପହଞ୍ଚି ପାରିଥିବ।
0: କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସାଂସ୍କୃତିକ ଏବଂ ଶିକ୍ଷାର ଅପୂର୍ବ ସମନ୍ୱୟ ଓଡ଼ିଶାରେ ଦେଖିବାକୁ ମିଳେ। ଏହି କ୍ଷେତ୍ରରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ଜାତୀୟ ଶିକ୍ଷାନୀତି ଦକ୍ଷତା ବୃଦ୍ଧିର ମାଧ୍ୟମ ପାଲଟିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ନିର୍ଦ୍ଦେଶିକା ପୁସ୍ତକ ଉନ୍ମୋଚନ କରିବା ସହ ଶକ୍ତିଶ୍ରୀ ମୋବାଇଲ୍ ଆପ୍ର ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ନିଜକୁ ସାମିଲ କରିପାରିଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହି ସଫଳତା ରାଜ୍ୟ ସରକାରଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ଏ ସଂକ୍ରାନ୍ତ ନୀତିନିୟମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନର ପରିଣାମ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। 99 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଅମୃତ ଯୋଜନା ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। ସାର୍ବଜନୀନ ଜଳଯୋଗାଣ, ଜଳାଶୟଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ 345 ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ 4,030 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ହୋଇଛି। ସମାବେଶୀ ଆଭିମୁଖ୍ୟ ଦୃଷ୍ଟିକୋଣ ଆଧାରରେ ଅମୃତ ମିତ୍ର ଏବଂ ୱିମେନ୍ ଫର୍ ଟ୍ରି ଭଳି ପଦକ୍ଷେପ ମାଧ୍ୟମରେ ବ୍ୟାପକ ଜନଭାଗିଦାରିତା ସୃଷ୍ଟି କରାଯାଉଛି। ଏହାଦ୍ୱାରା ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ପରିବେଶ ସ୍ଥିରତା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେତୃତ୍ୱ ନେବା ପାଇଁ ସଶକ୍ତ କରାଯାଉଛି ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଭଳି ପ୍ରମୁଖ ସହରଗୁଡ଼ିକ ପାଇଁ ସହରାଞ୍ଚଳ ଆହ୍ୱାନ ପାଣ୍ଠି ଅଧୀନରେ 330 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 5 ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗର ଶୁଣାଣି ସମ୍ପର୍କରେ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ କହିଛି। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ବଣ୍ଟନ କରାଯାଇଛି। ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ କ୍ଷତିପୂରଣ ରାଶି ବଣ୍ଟନ କରିଛନ୍ତି। କେଶରୀଗୁଡ଼ା ମୌଜାର 15 ଜଣ ହିତାଧିକାରୀଙ୍କୁ 70,48,00,000 ଉର୍ଦ୍ଧ୍ୱ ଟଙ୍କା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ କବି ସ୍ୱର୍ଗତ ନାରାୟଣ ମିଶ୍ରଙ୍କ ପୁଣ୍ୟତିଥି ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାସ୍ଥିତ TLC ଛକଠାରେ ଶ୍ରୀ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରୀ ମିଶ୍ରଙ୍କ ସ୍କୃତିଚାରଣ କରିଛନ୍ତି। ଘରୋଇ ହିଂସାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର ସମ୍ପ୍ରଦାୟ ଭିତ୍ତିକ ନେତୃସ୍ଥାନୀୟ ବ୍ୟକ୍ତି ଏହି ଗୋଷ୍ଠୀ କୈନ୍ଦ୍ରିକ ଆଲୋଚନାରେ ଯୋଗ ଦେଇଥିଲେ। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଘରୋଇ ହିଂସା ଆଇନ ଏବଂ ଯୌତୁକ ନିରୋଧ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ ତୋଫାନ ଏବଂ ବର୍ଷାର ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ। 95.33% ପରୀକ୍ଷାର୍ଥୀକୃତ କାର୍ଯ୍ୟ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ। 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ 50 ଦିନିଆ ପଶ୍ଚାତ ଗଣନା ଆରମ୍ଭ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଆସନ୍ତା ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମୁକ୍ତାର ସହର ହାଇଦ୍ରାବାଦର କାହ୍ନା ଶାନ୍ତିବନମ୍ଠାରେ ଏହି ସମାରୋହ ଆୟୋଜନ ସହ June 21 ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର 50 ଦିନିଆ ପଶ୍ଚାତ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ 6:00 ଆରମ୍ଭ ହୋଇଥିବା ଏହି ସମାବେଶରେ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 6,000 ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ଏକକାଳୀନ ଯୋଗାସନ ପ୍ରଦର୍ଶନ ମାଧ୍ୟମରେ ଏହି ସମାବେଶ ଏସୀୟ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନିତ ହୋଇଛି। ଯୋଗ ମାଧ୍ୟମରେ ସାମୂହିକ ଅଂଶଗ୍ରହଣ ଏବଂ ସହଭାଗୀ ସୁସ୍ଥତାର ଭାବନାକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ସମାବେଶରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଯୋଗଦେଇ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଯୋଗ କେବଳ ଭାରତର ପ୍ରାଚୀନ ଐତିହ୍ୟ ନୁହେଁ, ବରଂ ମାନବ ଜାତି ପାଇଁ ଏକ ଅମୂଲ୍ୟ ଉପହାର। ବିଶ୍ୱର ବିଭିନ୍ନ ସ୍ତରର ଲୋକ ଯୋଗ ମାଧ୍ୟମରେ ସୁଫଳ ପାଉଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ସମାଜ ଗଠନର ଆବଶ୍ୟକତା ରହିଛି। ସାମ୍ପ୍ରତିକ ଚାପଗ୍ରସ୍ତ ଜୀବନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ପ୍ରଦୂଷଣ ଭଳି ଆହ୍ୱାନଗୁଡ଼ିକର ବ୍ୟବହାରିକ ଏବଂ ପ୍ରଭାବଶାଳୀ ସମାଧାନ ଦିଗରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଏହି ସମାବେଶ ନବସୃଜନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ହାଇଦ୍ରାବାଦକୁ ଯୋଗ ଏବଂ ସାମଗ୍ରିକ ସୁସ୍ଥତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଏହି ସମାବେଶ ନବସୃଜନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ହାଇଦ୍ରାବାଦକୁ ଯୋଗ ଏବଂ ସାମଗ୍ରିକ ସୁସ୍ଥତାର ଏକ ବୈଶ୍ୱିକ କେନ୍ଦ୍ର ଭାବେ ମାନ୍ୟତା ପ୍ରଦାନ କରିଛି। ସମାବେଶରେ ଯୋଗଦେଇ ଆୟୁଷ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ସାମଗ୍ରିକ ସୁସ୍ଥତା ପାଇଁ ଯୋଗର ଗ୍ରହଣୀୟତା ଏକ ବିଶ୍ୱ ଆନ୍ଦୋଳନରେ ପରିଣତ ହୋଇଛି। ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସ୍ଥିରତା ଏବଂ ଭାବପ୍ରବଣଗତ ସନ୍ତୁଳନକୁ ଦୈନନ୍ଦିନ ଯୋଗାଭ୍ୟାସ ପ୍ରୋତ୍ସାହନ ପ୍ରଦାନ କରୁଛି। ସୁସ୍ଥତା ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନରେ ବିଶ୍ୱସ୍ତରରେ ଭାରତର ବର୍ଦ୍ଧିତ ଭୂମିକାକୁ ଏଭଳି ସମାବେଶ ପ୍ରତିଫଳନ କରୁଛି। ନୂତନ ଭାବେ ଆରମ୍ଭ ହୋଇଥିବା ଯୋଗ 365 ଅଭିଯାନ ମାଧ୍ୟମରେ ନାଗରିକଙ୍କୁ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସକୁ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ 1,00,000 ଅଧିକ ବ୍ୟକ୍ତିଙ୍କ ଅଂଶଗ୍ରହଣ ଏବଂ ଯୋଗ ମିତ୍ର ପ୍ରମାଣପତ୍ର ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ 100 ଦିନିଆ ମାଗଣା ଯୋଗ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ମଧ୍ୟପ୍ରଦେଶର ଖଜୁରାହୋଠାରେ ପରବର୍ତ୍ତୀ ଯୋଗ ସମାବେଶ ଆୟୋଜନ କରାଯିବ। ସେବେଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର 25 ଦିନିଆ ପଶ୍ଚାତ ଗଣନା ଆରମ୍ଭ ହେବ। ଆୟୁଷ ମନ୍ତ୍ରଣାଳୟ, ହାବିଲ୍ଡ ଏବଂ ଏମ୍ଡିନିର ମିଳିତ ସହଯୋଗରେ ଆଜିର ସମାବେଶ ଆୟୋଜିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ କାଜାକସ୍ତାନ, ଲେସୋଥୋ, ବୁଲଗେରିଆ, କ୍ୟୁବା, ନାମିବିଆ, ବ୍ରିଟେନ, କାନାଡ଼ା ଏବଂ ଅଷ୍ଟ୍ରେଲିଆ ସମେତ 20 ଅଧିକ ଦେଶର ଦୂତାବାସ ଏବଂ କନ୍ସୁଲେଟ୍ କର୍ମକର୍ତ୍ତା ଓ ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମଣ୍ଡଳୀ ଯୋଗ ଦେଇଥିଲେ। ଚଳିତ ବର୍ଷ ପାଳିତ ହେବାକୁ ଥିବା 12 ଯୋଗ ମହୋତ୍ସବକୁ ଅଧିକ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ପାଇଁ ଆଜିର ସମାବେଶ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଜାପାନର ଓସାକାଠାରେ ବିଶ୍ୱ ଏକ୍ସପୋ 2025 ପାଳନ ସମୟରେ 6 ଧରି ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ହାର୍ଟଫୁଲନେସ୍ ପ୍ରତିଷ୍ଠାନ ଏବଂ ଯୋଗ ପ୍ରମାଣପତ୍ର ବୋର୍ଡର ମିଳିତ ଆନୁକୂଲ୍ୟରେ ଓସାକାଠାରେ ଏହି ଅଧିବେଶନ ଆୟୋଜିତ ହୋଇଥିଲା। ଯୋଗ ଏକ ବିଜ୍ଞାନାତ୍ମକ ଶୈଳୀ ଯାହା ଶରୀର, ମନ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାକୁ ପରିପୂର୍ଣ୍ଣ କରିବା ସହ ସୁସ୍ଥ ଜୀବନ ଶୈଳୀ ଆପଣେଇବାରେ ସହଯୋଗ ପ୍ରଦାନ କରିଥାଏ। ସମଗ୍ର ବିଶ୍ୱ ଯୋଗର ମହାତ୍ମ୍ୟକୁ ଅନୁଭବ କରିପାରିଛି। ଯୋଗ ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟର ଉନ୍ନତି ସମ୍ଭବ ହୋଇଥାଏ। ରକ୍ତଚାପ ଏବଂ ବିଭିନ୍ନ ପ୍ରକାର ରୋଗକୁ ନିୟନ୍ତ୍ରଣ ମାଧ୍ୟମରେ ଯୋଗ ମଣିଷକୁ ଅଧିକ ଶକ୍ତିଶାଳୀ କରିଥାଏ। ପ୍ରାଣାୟାମ ଏବଂ ଧ୍ୟାନ ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ଏକାଗ୍ରତା ବୃଦ୍ଧି ଏବଂ ଅନିଦ୍ରା ଆଦି ରୋଗରୁ ମୁକ୍ତି ମିଳିଥାଏ। ପାଚନ କ୍ରିୟା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଦ୍ୱାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସମୟାନୁଯାୟୀ ବିକଶିତ ହୋଇଥାଏ। ଏପରିକି ଦୈନିକ ଯୋଗାଭ୍ୟାସ ମାନବ ଜୀବନରେ ସଂଯମତା ଆଣିଥାଏ। ଇଚ୍ଛାଶକ୍ତିକୁ ସୁଧାରିବା ସହିତ ଯୋଗ ମସ୍ତିଷ୍କର ଶକ୍ତିକୁ ବହୁମାତ୍ରାରେ ବଢ଼ାଇଥାଏ ବୋଲି ପ୍ରମାଣ ମିଳିଛି। ଯୋଗ ଦ୍ୱାରା ମାନବ ଶରୀରରେ ଅନ୍ତର୍ନିହିତ ଶକ୍ତି ଉଦ୍ରେକ ହୋଇଥାଏ। ପ୍ରତ୍ୟେକ ଆହ୍ୱାନକୁ ସମାଧାନ କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। କାହ୍ନା ଶାନ୍ତିବନମରେ ଆଜି ଆୟୋଜିତ ଯୋଗ ସମାବେଶ ସାମଗ୍ରିକ ସ୍ୱାସ୍ଥ୍ୟ, ସୁସ୍ଥତା ଓ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି।
3: ଆଜିର ପ୍ରସଙ୍ଗରେ ଶୁଣିଲେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ 50 ଦିନିଆ ପଶ୍ଚାତ ଗଣନା ଆରମ୍ଭ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ।
4: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: आकाशवाणी संबलपुर आंचलिक खबर पढ़ुछन अतीश कुमार शतपथी जुहार पहला मुख्य खबर शिक्षा क्षेत्र जड़ता के दूर करी करी राज्य के विश्वस्तरीय कराजिबा कहले मुख्यमंत्री जातीय शिक्षा नीति 2020 के नेकरी भुवनेश्वर मूल हैला दुईदिनिया कर्मशाला मौसुमी और अणमौसुमी ऋतु थी महानदी पैन जीवार बाबदे ट्रिब्युनाल के जनले ओडिशा और छत्तीसगढ़ इ मासर 30 तारीख दिन हेबा एबा शुणाणी प्रसार भारतीर अध्यक्ष भावे नियुक्त थिले जोगाजोग विशेषज्ञ प्रसून जोशी और बाहरिला मेट्रिक परीक्षा फल राज्य पास हार 95.33%। एथर पूरा खबर जातीय शिक्षा नीति 2020 कार्यकारिता और कार्यान्वयन के नेकर भुवनेश्वर लोकसेवा भवन कन्वोकेशन सेंटर एच दुईदिनिया कर्मशाला मूल हो राज्य उच्च शिक्षा विभाग तरफ आयोजित होता दुईदिनिया कर्मशाला थी मुख्यमंत्री मोहन चरण माझी और केन्द्र शिक्षामंत्री धर्मेन्द्र प्रधान जोग दईन मुख्यमंत्री ओडिशा के भारत ज्ञान पेंठस्थल भाव गढ़वा लक्ष्य बाबदे आलोचना करछन शिक्षा क्षेत्र जड़ता के दूर करी राज्य के विश्वस्तरीय कर छात्र छात्री मैंने इंडस्ट्री रेडी हे चलती आर्थिक बच्चे
1: शिक्षा केवल पुस्तकगत ज्ञान नुहे बर यह मानव सभ्यतार ये प्रगतिर मूलदुआ अटे एक सशक्त और समृद्ध समाज गठन करने शिक्षा ही श्रेष्ठ आयुध नूतन जातीय शिक्षानीति 2020 भारत को विश्वर एक ज्ञान महाशक्ति नॉलेज सुपर पावर भाव गढ़ी तोलिबाकु ओडिशा आज शिक्षा क्षेत्र में एक वैप्लविक ये परिवर्तन रो साक्षी हो पारिछि। यही कर्मशाला हेउछि एक मौलिक प्लाटफर्म जेउठारे देशर वरिष्ठ शिक्षाविद और नीति निर्धारक मैंने एकाठी होई आम पिलामानंकर भविष्यत को सुरक्षित उज्जवल करिया पाई निश्चित भाव आगामी दिन में एक श्रेष्ठ रोडमैप प्रस्तुत करिवे। शिक्षा केवल पुस्तक
0: चलती आर्थिक बछरे शिक्षा लगी 41,273 कोटी टंका व्यवराद होता बेले गोदावरी स्मिश्र आदर्श विद्यालय योजना थी 6,794 ग्राम पंचायत आधुनिक विद्यालय स्थापना करा जिबा उच्च शिक्षा थी SC/BC वर्ग लगी 11.25% संरक्षण और ST छात्र छात्री मान लगी आर्थिक सहाज व्यवस्था भी कर मातृभाषा थी शिक्षा के तहकबार लगी इग्नो सहित गोटे चुक्ति भी स्वाक्षरित होली मुख्यमंत्री कहीछन। ये अवसर मुख्यमंत्री शक्तिश्री मोबाइल आप आउ मुख्यमंत्री इंटर्नशिप निर्देशिका बही उन्मोचन करीछन। कार्यक्रम थी केन्द्र शिक्षा मंत्री धर्मेन्द्र प्रधान जोग देकरी ज्ञानभूमि हिसाब से ओडिशा पूर्णा समयानु सारा पृथ्वी के बाट देखौजे बोली कहीछन। संस्कृति और शिक्षार तालमेल थी ओडिशार खास परिचय रही है आउ 2036 मसीहा तक मोट पंजीकरण अनुपात GER जातीय हार के पार करवा लक्ष्य रखी बोली मंत्री श्री प्रधान कहीछन। उच्च शिक्षा मंत्री सूर्यवंशी सूरज कहीछन राज्यर उपांत आउ दूरिया इलाकार ब्लक मानिके उच्च शिक्षा व्यवस्था नाई थिबार 18 ब्लक न सरकारी महाविद्यालय खोला जाइछे। से कहीछन वामपंथी प्रभावित इलाका न ग्रामोदय योजना जरिए शिक्षार विस्तार करा जाइछे।
2: PM उषा माध्यम रे आमे पाखापाखि 676 कोटी 70 लक्ष टंका अनुदान आमे प्राप्य करिपारिछन्ति जहाँ विगत दिन मानकरे एते अनुदान आमे पाई पारी नथिले तेणु उच्च शिक्षा अनुष्ठान गुड़िकर विकास रो कथा कुहंतु कि जो उपांत दुरांत अंचल गुड़िक रही जो ब्लॉक गुड़िकर बिल्कुल उच्च शिक्षा अनुष्ठान ही नथिला से भली 18 ब्लॉक को चिन्हट करा जाए 18 सरकारी महाविद्यालय मध्ये खोला जाइछि।
0: महानदी जल बिवाद ट्रिब्युनाल एच महानदी जल बिवाद मामलार शुणाणी होइछे। ट्रिब्युनाल आघर निर्देश अनुसार ओडिशा और छत्तीसगढ़ तरफ मौसुमी और अणमौसुमी ऋतु पैन छड़ा नहींक्र जनईन दुईपक्ष भितर आपोस बुझामणा नहींक्र वैषयिक स्तर आलोचना करबार के ट्रिब्युनाल सूचना दीजिए। ओडिशा तरफ एडवोकेट जनरल पीताम्बर आचार्य ट्रिब्युनाल तथ्य उपस्थापन करते महानदी जल बिवाद मामलार परवर्ती शुणाणी इ मासर 30 तारीख दिन समिया धारिज करा जाइछे। केन्द्र सरकार देशवासी को विपर्यय सतर्कता विषय तुर्ति सूचना देबार लागि गोटे स्वतंत्र पदक्षेप नहींछन। प्रजुक्ति विद्या आधार थी सेल प्रसारण व्यवस्था मूल होइछे। इ पदक्षेप अधीनती परीक्षामूलक भाव एच मैदान लोकमानकर मोबाइल के सैरन सतर्कता सहित सूचना दिया जाइछे। ପରୀକ୍ଷଣ ବ୍ୟବସ୍ଥା ଥି ଦିଆଯାଇଥିବାର ବାର୍ତ୍ତାଥି କୁହାଯାଇଛି ସତର୍କ ରହୁନ୍ ସୁରକ୍ଷିତ ଦେଶ ଆଉ ବାର୍ତ୍ତା ପାଇବାର ଉତରୁ କେନ୍ସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁନ ଏଇଟା ଗୋଟିଏ ପରୀକ୍ଷାମୂଳକ ବାର୍ତ୍ତା ବୋଲିକରି ଉଲ୍ଲେଖ ରହିଛି ସାମାଜିକ ଗଣମାଧ୍ୟମ ପୋଷ୍ଟି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ ଏ ବାର୍ତ୍ତା ପାଉଥିବା ଲୋକମାନେ ଡରବାର କେନ୍ସି କାରଣ ନାହିଁନ ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ଜରିଆ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟର ସତର୍କତା ନେଇକରି ଏନ୍ତା ବାର୍ତ୍ତା ଦିଆଯାଉଛି ଦୂରସଞ୍ଚାର ବିଭାଗ ତରଫ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ସାହସ୍ତି ଏ ବ୍ୟବସ୍ଥାର ବିକାଶ କରାଯାଇଛି ଭୁବନେଶ୍ୱର ଦୁଇ ନମ୍ବର ୟୁନିଟ୍ ଅଶୋକନଗର ନଥିବା ରାଗର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଏବେ 4 ତାରିଖ ସୋମବାର ଦିନ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ରାଜ୍ୟ ହେଉଥିବାର ଜବର ଖରାକେ ନଜରଟି ରଖିକରି ଏ ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ମିଳିଛି ରାଜ୍ୟ ସରକାର ବନ୍ୟା ବାତ୍ୟାର ମୁକାବିଲା ଲାଗି ତିଆରି ଅଛନ୍ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ ସେ କହିଛନ୍ ଓଡ଼ିଶା ହେଉଛି ବାତ୍ୟା ବନ୍ୟା ଆଉ ଗ୍ରୀଷ୍ମପ୍ରବଣ ରାଜ୍ୟ ଏ ମାସ 2 ନମ୍ବର ହପ୍ତା ଆଡ଼କେ ଲଘୁଚାପ ହେବା ବୋଲି ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ ଆକଳନ କରିଥିବାଟାକେ ନେଇକରି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଏପ୍ରିଲ ମାସେ ଝଡ଼ ହେବା ଆଉ ମେ ମାସେ ବାତ୍ୟା ହେବାର ସମ୍ଭାବନା ଥିସି ହେଲେ ରାଜ୍ୟ ସରକାର ଏସବୁର ମୁକାବିଲା ଲାଗି ପୁରା ତିଆରି ଅଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ ହେଲେ ଭାରତୀୟ ପାଣିପାଗ ବିଭାଗ ତରଫ ଲଘୁଚାପ ନେଇକରି କେନ୍ସି ସୂଚନା ନାଇଁ ମିଳି ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ତାଙ୍କ ନିଯୁକ୍ତି ବାବଦେ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ ଶ୍ରୀ ଯୋଶୀ ଜଣେ ବିଶିଷ୍ଟ ସୃଜନଶୀଳ ବ୍ୟକ୍ତିତ୍ୱ ଶ୍ରୀ ଯୋଶୀଙ୍କର କାମ ବିଜ୍ଞାପନ ସାହିତ୍ୟ ସିନେମା କ୍ଷେତ୍ରଟି ବିଶ୍ୱସ୍ତରୀୟ ପ୍ରଶଂସିତ ହୋଇଛି ତାଙ୍କ ନେତୃତ୍ୱଥି ପ୍ରସାର ଭାରତୀ ନୂଆ ଉର୍ଜା ଆଉ ସୃଜନଶୀଳତା ସହିତ ଆଗକେ ଯିବା ଇନ ଜଣେ ଦିଆଯାଇପାରେ ଯେ ଶ୍ରୀ ଯୋଶୀ ମୁମ୍ବାଇର ସେନ୍ସର ବୋର୍ଡର ଅଧ୍ୟକ୍ଷ ଭାବେ କାମ କରିଥିଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷା ଫଲ ଆଜି ବାହାରିଛି କଟକ ବୋର୍ଡ କାର୍ଯ୍ୟାଳୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଲ ପୁସ୍ତିକାକୁ ଉନ୍ମୋଚନ କରିଛନ୍ ଏ ବଛର ମେଟ୍ରିକ୍ ପରୀକ୍ଷା ପାସ୍ ହାର 95.33% ରହିଛି ମୋଟ 519,251 ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ 2,456 ଜଣ ପରୀକ୍ଷାର୍ଥୀ A1 ଗ୍ରେଡ୍ଥି ପାସ୍ କରିଥିବା ବେଳେ 15,681 ଜଣ ପରୀକ୍ଷାର୍ଥୀ A2 ଗ୍ରେଡ୍ଥି ପାସ୍ କରିଛନ୍ B1 ଗ୍ରେଡ୍ଥି 43,565 ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ B2 ଗ୍ରେଡ୍ଥି 86,103 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ ସମ୍ବଲପୁର ଜିଲ୍ଲା 97.79% ପାସ୍ କରିଥିବା ବେଳେ ବୌଦ୍ଧ 95.58 କଲାଣ୍ଡି 97.86 ନୂଆପଡ଼ା 97.87 ବରଗଡ଼ 96.41 ଝାରସୁଗୁଡ଼ା 97.89 ବଲାଙ୍ଗୀର 96.68 ସୁବର୍ଣ୍ଣପୁର 96.21 ସୁନ୍ଦରଗଡ଼ 97.48 ଆର୍ ଦେବଗଡ଼ ଜିଲ୍ଲା 96.26% ଛାତ୍ରଛାତ୍ରୀ ପାସ୍ କରିଛନ୍ ଏତାର ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ 10,043 ଜଣ ପରୀକ୍ଷା ଦେଇଥିବାର ବେଳେ 7,405 ଜଣ ପାସ୍ କରିଛନ୍ ସେନ୍ତା ମଧ୍ୟମ ପରୀକ୍ଷା ପାସ୍ ଆର୍ 87.3% ରହିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଟ୍ରିକ୍ ପରୀକ୍ଷା ମଧ୍ୟମ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର୍ଥୀ ପାସ୍ କରିଥିବାର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ସରକାରୀ ଓ ବେସରକାରୀ ଜମି ରେକର୍ଡିଂ ବାବଦେ ଏଚ୍ଏନ୍ ଚାଲୁଥିବାର ଏସ୍ଓପି ପୁସ୍ତିକାମାନଙ୍କର ପୁନର୍ବିଚାର ଆଉ ସଂଶୋଧନ କରିବାର ଲାଗି ଗୋଟିଏ ଉଚ୍ଚା ଦର୍ଜାର କମିଟି ଗଠନ କରାଯାଇଛି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସରକାରୀ ଜମି ଆଉ ରୟତି ଜମି ରେକର୍ଡ କରିବାର ପ୍ରଣାଳୀ ଲାଗି ସଂଶୋଧିତ ଏସ୍ଓପି ଖସଡ଼ା ତିଆରି ଲାଗି ନିର୍ଦ୍ଦେଶ ଜାରି କରିଛନ୍ କମିଟିକେ ଏହି ଆଦେଶ ଜାରି ହେବାର ଗୋଟିଏ ମାସ ଭିତରେ ସଂଶୋଧିତ ଏସ୍ଓପି ପୁସ୍ତିକାର ଖସଡ଼ା ସରକାରଙ୍କର ଅନୁମୋଦନ ଲାଗି ଦାଖଲ କରବାରକେ ନିର୍ଦ୍ଦେଶ ଦିଆଯାଇଛି ସୂଚନା ଅଧିକାର ଆଇନ ଅନୁସାରେ ଆବେଦନକାରୀଙ୍କୁ ସୂଚନା ଦେବାର୍ଥି ଅବମାନନା ଅଭିଯୋଗର ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ 5,000 ଟଙ୍କା ଜରିମାନା ଦେବାର ଲାଗି ନିର୍ଦ୍ଦେଶ ଦିଆଯାଇଛି ଖଡ଼ିଆଲର ଜଣେ ଅଧିବାସୀ ସୂଚନା ଅଧିକାର ଆଇନ ଆବେଦନ କରିଥିଲେ ବିଲ୍ ନିର୍ବାହୀ ଅଧିକାରୀ ତଥ୍ୟ ନାଇଁ ଦେଇକରି ସମୟ ଗଡ଼ଉଥିଲେ କମିଶନ ତରଫ ଏହି ବାବଦେ ଶୁଣାଣି ଉତରୁ ଜରିମାନା ଦଣ୍ଡାଦେଶ ହୋଇଥିବାର ଜଣାପଡ଼ିଛି ରାଜ୍ୟ କାଲବୈଶାଖୀର ପ୍ରଭାବ ଏବେ 7 ତାରିଖ ତକ ରହିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କଳାହାଣ୍ଡି ସୁନ୍ଦରଗଡ଼ ସହିତ 12 ଜିଲ୍ଲାର କାଲବୈଶାଖୀର ପ୍ରଭାବଥି ଧୋକାଗଡ଼ି ସାଙ୍ଗେ ବର୍ଷାର ଅନୁମାନ କରାଯାଇଛି। କାଲବୈଶାଖୀର ପ୍ରଭାବଥି ରାଜ୍ୟର ସବୁ ଜାଗାର ତାପମାତ୍ରା କମିଛି। ବୌଦ୍ଧଠାରେ ଆଜି ରାଜ୍ୟର ସବୁନ ଜହ ତାପମାତ୍ରା 41.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଜାତୀୟ ଶିକ୍ଷାନୀତି 2020 ନେଇକରି ଭୁବନେଶ୍ୱର ମୂଲ ହେଲା ଦୁଇଦିନିଆ କର୍ମଶାଳା। ମୌସୁମୀ ଆଉ ଅଣମୌସୁମୀ ଋତୁ ଥି ମାନଦିନ ପେନ୍ ଯିବାର ବାବଦେ ଟ୍ରିବ୍ୟୁନାଲ କେଜନାଲି ଓଡ଼ିଶା ଓ ଛତିଶଗଡ଼ ଏ ମାସର 30 ତାରିଖ ଦିନ ହେବା ଶୁଣାଣି। ପ୍ରସାର ଭାରତୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ଥିଲେ ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀ। ଆଉ ବାହାରିଲା ମେଟ୍ରିକ୍ ପରୀକ୍ଷା ଫଳ।

0: आकाशवाणी। संवाद पढ़ुछन्ते सुभाष चंद्र शतपथी। मुख्य संवाद, पश्चिमबंगे 15 बुथ्रे अनुष्ठित पुनः भोट ग्रहण, अपराह्न 5 सुधा 87% मतदान। पश्चिमबंग, केरलम, तमिलनाडु, आसाम एवं पुडुचेरी विधानसभा आसन पर आसंता सोमवार भोट गणना प्रस्तुति शेष पर्यायर। रेल भित्तिभूमि विकास लागि भारतीय रेलवे पक्षर 895 कोटी टंका अनुमोदित। प्रसार भारतीर नूतन अध्यक्ष हेले प्रसून जोशी। छत्तीसगढ़ रे आईईडी विस्फोरण रे 4 सुरक्षा कर्मचारी मृत एवं आईसीसी महिला T20 विश्वकप 2026 निमन्ते 15 जणिया दल घोषणा कला भारतीय क्रिकेट कंट्रोल बोर्ड। पश्चिमबंगर दक्षिण 24 प्रगणा जिलार 15 बुथ्रे पुनः मतदान प्रक्रिया शेष होइछि। एथिरे माग्राहाट पश्चिमर 11 बुथ एवं डायमंड हार्बर निर्वाचन मंडलीर 4 बुथ अंतर्भुक्त। अपराह्न 5 सुधा सेठारे 87% मतदान होइथिबा सूचना मिलिछि। सेठाकार रिटर्निंग अधिकारी एवं पर्यवेक्षकक ठारु मिलिथिबा रिपोर्ट आधाररे निर्वाचन आयोग पक्षरु पुनः मतदान पई निर्देश दिया जाइथिला। गतमास 29 तारिखर से ही सब बुथ मानक द्वितीय पर्यायर भोट ग्रहण अनुष्ठित होता। आसंता सोमवार पश्चिमबंग, केरलम, तमिलनाडु, आसाम एवं केन्द्रशासित अंचल पुडुचेरी अनुष्ठित विधानसभा भोट गणना हेबो। आसामर 126 आसन, केरलमर 140 एवं पुडुचेरी 30 आसन पर एप्रिल 9 तारिख में मतदान अनुष्ठित होता। गतमास 23 तारिखर तमिलनाडुर समस्त 234 विधानसभा आसन एवं पश्चिमबंगर प्रथम पर्याय 152 विधानसभा आसन पर भोट ग्रहण होता। गतमास 29 तारिखर पश्चिमबंगर 142 निर्वाचन मंडली द्वितीय पर्यायर मतदान होता। निर्वाचन आयोग पक्षरु पश्चिमबंगे अतिरिक्त गणनाकारी पर्यवेक्षक एवं पुलिस पर्यवेक्षक नियुक्ति करा जायछि। गणनाकारी पर्यवेक्षक सहायता करिबा लागि समुदाय 165 अतिरिक्त गणनाकारी पर्यवेक्षक नियुक्ति दिया जायथिबा बेले गणना केन्द्रगुडिक आईन श्रृंखला व्यवस्था को बजाय रखिबा एवं सुरक्षा व्यवस्था सुदृढ़ करिबा लागि 77 पुलिस पर्यवेक्षक मुतयन करा जायछि। गणना प्रक्रिया को सुरक्षित, शांतिपूर्ण एवं स्वच्छ करिबा लागि निर्वाचन आयोग पक्षरु एपरि पदक्षेप ग्रहण करा जायछि। भोट गणना समय रे गणना गृहगुडिकु पुलिस पर्यवेक्षकक प्रवेश उपरे कटकणा लागू करा जायछि। गणना केन्द्रगुडिकरे प्रवेश निमन्ते QR कोड भित्तिक फोटो परिचय पत्र नेबा पई कुहा जायछि। तमिलनाडुरे भोट गणना पई समस्त प्रस्तुति जोरसोर चली। राज्य में 128 साधारण निर्वाचन मंडली, 44 संरक्षित निर्वाचन मंडली एवं 2 अनुसूचित जनजाति निर्वाचन मंडली रही। निर्वाचन में 4023 जन प्रार्थी प्रतिद्वंदिता करिसंति। आसंता सोमवार सका 8 गणना प्रक्रिया आरंभ हेबो। प्रथमे पोस्टल बैलेट गणना कराजियो बोली आयोगों पक्षरु सूचना दिया जायछि। राज्य रे विधानसभा निर्वाचन समय रे कौनसी अप्रीतिकर घटना घटी नथिबा बेले 85.10% मतदान होइथिबारु एहा रेकर्ड सृष्टि करिछि। भारतीय रेलवे पक्षरु मेट्रो रेल शक्ति व्यवस्था त्वरान्वित करिबा एवं रेल सेतु भित्तिभूमि सुदृढ़ करिबा निमन्ते विभिन्न प्रकल्प लागि 895 कोटी ऊर्ध्व टंका मंजूर करा जायछि। उत्तर दक्षिण कोलकाता मेट्रो रेल करिडर कार्य सुदृढ़ करिबा निमन्ते 671 कोटी 72 लाख टंका अनुमोदन करा जायछि। 1980 मसीहारे कोलकाता मेट्रो व्यवस्था स्थापन होइथिला। भारतीय रेलवे पक्षरु प्रकल्प निमन्ते अर्थ मंजूर द्वारा कोलकाता मेट्रो सेवा त्वरान्वित हेबो। सेहीपरि मधुकुंड दामोदर सेक्शन सेतु निर्माण निमन्ते 223 कोटी टंकार एक प्रकल्प अनुमोदन करा जायछि। दक्षिण पूर्वांचल रेलवे अधीनरे रहितबा समस्त सेतुर पुनर्निर्माण पई मध्य प्रकल्प हातकु निया जायछि। प्रधानमंत्री नरेन्द्र मोदी गतकाली बुद्ध पूर्णिमा ବୁଦ୍ଧ ପୂର୍ଣ୍ଣିମା ଅବସରରେ ଲେହଠାରେ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷର ପ୍ରଦର୍ଶନୀ ଉଦ୍ଘାଟନ ହୋଇଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଏହି ପବିତ୍ର ଅବଶେଷ କପିଳବସ୍ତୁର ପିପ୍ରୱାହା ସ୍ତୂପ ସହ ସମ୍ପୃକ୍ତ ଏବଂ ଉନବିଂଶ ଶତାବ୍ଦୀର ନିକଟବର୍ତ୍ତୀ କାଳରେ ଏହା ଖୋଦିତ କରାଯାଇଥିଲା। ଏହା ଭଗବାନ ବୁଦ୍ଧଙ୍କ ବାଣୀ ପ୍ରଚାରିତ କରିଥାଏ ବୋଲି ସେ କହିଛନ୍ତି। ମେ ମାସ 14 ତାରିଖ ପର୍ଯ୍ୟନ୍ତ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଗାମୀ ଦିନରେ ଏହି ଅବଶେଷ ଜାନ୍ସକାରକୁ ଯାତ୍ରା କରିବ। ଏହି କାର୍ଯ୍ୟକ୍ରମ ଯୋଗୁଁ ଲଦାଖବାସୀ ଭଗବାନ ବୁଦ୍ଧଙ୍କ ଅବଶେଷକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଲାଗି ସୁଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗୁଜରାଟର ଜାତୀୟ ରାଜପଥ 48ର 84 ଟୋଲ୍ ପ୍ଲାଜାଠାରେ ବିନା ବାଧା ଟୋଲ୍ ସଂଗ୍ରହ ମଲ୍ଟି ଲେନ୍ ଫ୍ରି ଫ୍ଲୋ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥାରେ ବିଭିନ୍ନ ଗାଡ଼ି ମୋଟରଗୁଡ଼ିକ ଟୋଲ୍ ପ୍ଲାଜାରେ ନ ରହି ବିନା ବାଧାରେ ଯାତାୟାତ କରିପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶିଷ୍ଟ ଗୀତିକାର ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଯୋଶୀ ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ଏବଂ ବିଜ୍ଞାପନ ନିମନ୍ତେ ସମଗ୍ର ଦେଶରେ ପରିଚିତ। ତାଙ୍କ ନିଯୁକ୍ତିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଶ୍ରୀ ଯୋଶୀଙ୍କର ବିଶ୍ୱରେ ଚଳଚ୍ଚିତ୍ର, କଳା, ସାହିତ୍ୟ ଏବଂ ବିଜ୍ଞାପନ କ୍ଷେତ୍ରରେ ଅନନ୍ୟ ସୃଜନାତ୍ମକ ପ୍ରତିଭା ରହିଛି। ତାଙ୍କ ନେତୃତ୍ୱରେ ପ୍ରସାର ଭାରତୀ ଅଧିକ କ୍ରିୟାଶୀଳ, ସଶକ୍ତ ଏବଂ ସୃଜନାତ୍ମକ କାର୍ଯ୍ୟକଳାପ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଏଲ୍ପିଜି ବିତରଣ କେନ୍ଦ୍ରରେ ପର୍ଯ୍ୟାପ୍ତ ଗ୍ୟାସ୍ ମହଜୁଦ ଥିବାବେଳେ ଉପଭୋକ୍ତାମାନଙ୍କୁ ଗ୍ୟାସ୍ ଯୋଗାଣ 100% ସୁନିଶ୍ଚିତ କରାଯାଇପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅନ୍ଲାଇନ୍ ମାଧ୍ୟମରେ ଏଲ୍ପିଜି ସିଲିଣ୍ଡର ବୁକିଂ ପରିମାଣ ଗତକାଲି ସୁଦ୍ଧା 99% ବୃଦ୍ଧି ପାଇଥିଲା। ସେହିପରି ଓଟିପି ଭିତ୍ତିକ ଯୋଗାଣ ବ୍ୟବସ୍ଥା 94%ରୁ ଅଧିକ ଥିଲା। ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତୀୟ ନାବିକମାନେ ସୁରକ୍ଷିତ ଅଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ଚଳାଚଳରେ କୌଣସି ବାଧାବିଘ୍ନ ଘଟିନାହିଁ। ଛତିଶଗଡ଼ରେ କାନକାର ନାରାୟଣପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆଜି IED ବିସ୍ଫୋରଣ ଘଟି 4 ଜଣ ସୁରକ୍ଷା କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡର କର୍ମଚାରୀମାନେ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ସେହି ଅଞ୍ଚଳରେ ଅପରେସନ୍ ଚଳାଇଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ବସ୍ତର ରେଞ୍ଜର ପୋଲିସ IG ସୁନ୍ଦରରାଜ ପି କହିଛନ୍ତି, ନିକଟରେ ବସ୍ତର ଡିଭିଜନ ଅଞ୍ଚଳରେ ବହୁ ସଂଖ୍ୟାରେ ବୋମାକୁ ନିଷ୍କ୍ରିୟ କରାଯାଇଥିବା ବେଳେ ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଇଟାଲୀର ପୂର୍ବତନ ଫର୍ମୁଲା 1 ଡ୍ରାଇଭର ତଥା ପାରା ଅଲମ୍ପିକ୍ସରେ 4 ଥର ସ୍ୱର୍ଣ୍ଣପଦକ ବିଜେତା କିମ୍ବଦନ୍ତୀ ଖେଳାଳି ଆଲେକ୍ସ ଜନାର୍ଦ୍ଦିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ଅସାଧାରଣ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି। 2001ରେ ତାଙ୍କର 2 ଗୋଡ଼ ହରାଇବା ପରେ ସେ 2012 ଲଣ୍ଡନ ପାରାଅଲମ୍ପିକ୍ସର ସାଇକେଲ ଚାଳନା ଏବଂ 2016 ରିଓ ଡି ଜେନିରୋଠାରେ ଅନୁଷ୍ଠିତ ପାରାଅଲମ୍ପିକ୍ସରେ 2 ଲେଖାଏଁ ସ୍ୱର୍ଣ୍ଣପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। IPL କ୍ରିକେଟରେ ଆଉ କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଜି ICC ମହିଳା T20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟକ କରାଯାଇଛି। ଆସନ୍ତା June 12 ଇଂଲଣ୍ଡ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ଫାଇନାଲ ମ୍ୟାଚ୍ July 5 ଲର୍ଡ଼ସ କ୍ରିକେଟ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ ଓ ନେଦରଲ୍ୟାଣ୍ଡ ସହ ଭାରତ ଗ୍ରୁପ୍ ଏକରେ ସ୍ଥାନ ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମବଙ୍ଗରେ 15 ବୁଥ୍ରେ ଅନୁଷ୍ଠିତ ପୁନଃ ଭୋଟ୍ ଗ୍ରହଣ, ଅପରାହ୍ନ 5 ସୁଦ୍ଧା 87% ମତଦାନ। ପଶ୍ଚିମବଙ୍ଗ, କେରଳମ, ତାମିଲନାଡ଼ୁ, ଆସାମ ଏବଂ ପୁଣ୍ଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିତ୍ତିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ବ୍ୟାସନଗର ସ୍ଥିତ ଟାଉନ୍ହଲ୍ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଶ୍ରମିକମାନେ ଆମ ସମାଜର ମେରୁଦଣ୍ଡ ବୋଲି କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ କିଛି ଶ୍ରମିକ ପରିବାରକୁ ମୃତ୍ୟୁକାଳୀନ ଆର୍ଥିକ ସହାୟତା, ଶ୍ରମିକ ପରିଚୟପତ୍ର ଓ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଓ ବିବାହ ସହାୟତା ପ୍ରଦାନ କରିଥିଲେ। ସେ କହିଥିଲେ
3: ପଞ୍ଜୀକୃତ ନିର୍ମାଣ ଶ୍ରମିକ ପିଲାମାନେ ଉଚ୍ଚ ଶିକ୍ଷା ଲାଭ କରିବାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଏକ ବିଶେଷ ଅବଦାନ ରହିଅଛି। ନିର୍ମାଣ ଶ୍ରମିକଙ୍କ ସାଧାରଣ ମୃତ୍ୟୁ କ୍ଷେତ୍ରରେ ଆର୍ଥିକ ସହାୟତା ରାଶିକୁ 2 ଲକ୍ଷରୁ 3 ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବେଳେ କାର୍ଯ୍ୟକ୍ଷେତ୍ରରେ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଆର୍ଥିକ ସହାୟତା ରାଶିକୁ 4 ଲକ୍ଷରୁ 6 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହାଫଳରେ ବିପଦ ସମୟରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରୁଛି।
2: ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ଷଠିପୁର ସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ 60 ଯୋଡ଼ା ଦମ୍ପତିଙ୍କ ବିବାହ କାର୍ଯ୍ୟ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ପାରମ୍ପରିକ ରୀତିନୀତିରେ ବିବାହ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ କହିଥିଲେ ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ସାମାଜିକ କଲ୍ୟାଣକାରୀ ଯୋଜନା। ପୂର୍ବରୁ ଅନୁସୂଚିତ ଜାତି ଜନଜାତି ରାସନ କାର୍ଡ଼ଧାରୀ ଦାରିଦ୍ର୍ୟ ସୀମାରେଖା ଥିବା ଗୋଷ୍ଠୀ ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବିଧବା ଦିବ୍ୟାଙ୍ଗଙ୍କ ମଧ୍ୟରୁ ବିବାହ ପାଇଁ 60 ଯୋଡ଼ା ବରକନ୍ୟାଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ କରିଥିବା ସମସ୍ତ କନ୍ୟାଙ୍କୁ 60,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 45,000 ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ 15,000 ଟଙ୍କା ବିବାହ

0: ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ବଜେଟ୍ରେ ବିପର୍ଯ୍ୟୟ ପରିଚାଳନା ପାଇଁ ଥିବା ବ୍ୟୟ ଅଟକଳ ରହିଛି। ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ୍ ପ୍ରତିଷ୍ଠାନର ଅଧ୍ୟକ୍ଷ ଦୟା ନିଧାନ ପାଣ୍ଡେ ଯାଜପୁର ଜିଲ୍ଲା ସୁକିନ୍ଦା ଗସ୍ତରେ ଆସି ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଯାଜପୁର ସାରା ଦେଶରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ। ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ୍ ପ୍ରତିଷ୍ଠାନରୁ ପାସ୍ କରିଥିବା ଯୁବପିଢ଼ି ଯେଭଳି କେବଳ ଯାଜପୁର ନୁହେଁ ବରଂ ସାରା ଓଡ଼ିଶାରେ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇବେ ସେ ଉପରେ ଯୁଗ୍ମ ସଚିବ ଗୁରୁତ୍ୱାରୋପ କରିଥିଲେ। ଅଧିକ ଛାତ୍ରଛାତ୍ରୀଙ୍କୁ ଆଡମିସନ୍ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଶୁଳ୍କ 2000 ଟଙ୍କାକୁ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ 1000 ଟଙ୍କାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
1: ସହିତ ପ୍ରତ୍ୟେକ କ୍ଷେତ ସମୃଦ୍ଧ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ସବୁଠାରୁ ବଡ ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନ। ଆପଣମାନେ ଅନୁଭବ କରୁଥିବେ, ଅଙ୍ଗେ ଲିଭୁଥିବେ। ଅତ୍ୟଧିକ ତାପମାତ୍ରା ସହିତ ଅନିୟମିତ ବର୍ଷା, ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନ ଜୀବନଶୈଳୀ ଉପରେ ବିଶେଷ ଭାବରେ କେମିତି ପ୍ରଭାବ ପକାଉଛି? ଅତ୍ୟଧିକ ତାପମାତ୍ରା ବୃଦ୍ଧି ଫଳରେ ଜନଜୀବନ ତ ଯାହା ପ୍ରଭାବିତ ହେଉଛି, ତା ସହିତ କୃଷି, ଗଛଲତା, ବନ୍ୟପ୍ରାଣୀ, ଗୃହପାଳିତ ପଶୁ ସମସ୍ତେ ହନ୍ତସନ୍ତ ହେଉଛନ୍ତି। ହଁ ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ସମସ୍ତେ ସଚେତନ ହେବା। ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ ପରିସ୍ଥିତିକୁ ଆଣିବା ପାଇଁ ଚେଷ୍ଟା କରିବା। ଆମେ ଚାହିଁଲେ ପରିବେଶରେ ଦେଖାଯାଉଥିବା ପ୍ରଦୂଷଣକୁ ରୋକିପାରିବା। ନିଜ ଘର ଚାରିପାଖରେ, ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ, ସ୍କୁଲ କଲେଜ ପ୍ରଭୃତିରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବା, ଆଉ ଏହି ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ କରିପାରିବା। ହଁ ଶ୍ରୋତା ବନ୍ଧୁ, ଆମର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁସ୍ଥ, ସୁନ୍ଦର, ସ୍ୱାଭାବିକ କରିବାକୁ ହେଲେ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ନିହାତି ଦରକାର। ଆଉ ଏହି ପରିବର୍ତ୍ତନର ଧାରା ସେତେବେଳେ ପରିପୁଷ୍ଟ ହେବ, ଆମେ ଯେତେବେଳେ ଗୋଟେ ସୁନ୍ଦର ପରିବେଶ ଭିତରେ ବାସ କରିବା। ପ୍ରକୃତିରୁ ମିଳୁଥିବା ପ୍ରତ୍ୟେକ ଜିନିଷର ଆଦର କରିବା ସହିତ ତାର ସୁବିନିଯୋଗ କରିବା।

0: শ্রোতা বন্ধু, প্রকৃতি আমাকে দেউথিবা অনেক জিনিস বা পদার্থ মধ্যরু বাউঁশ হেউছি অন্যতম। আপন মানে দেখুথিবে অনেক স্থানরে বাউঁশ বন অছি। আম ওড়িশার বিভিন্ন রাজ্যরে বাউঁশ গছ বা বাউঁশ বন রহিছি। এহা ফলরে বাউঁশ শিল্পর বেশ অগ্রগতি হেইপারিছি। বাউঁশ মধ্য আম অর্থনীতিরে অনেক প্রভাব পকাইছি। বাউঁশরু নির্মিত বিভিন্ন প্রকার ঘর করণা জিনিস ঠারু আরম্ভ করি ঘর সজা জিনিসর বহুত চাহিদা রহিছি। এহাকু জীবিকা ভাবরে গ্রহণ করি অনেক লোক বেশ উপকৃত হেউছন্তি। বাউঁশরে নির্মিত প্রত্যেকটি জিনিস আম রাজ্যরে আম দেশরে তথা দেশ বাহারে আদৃত হেউছি। বাউঁশকু উপযোগ করি আমার অর্থনীতিকু সুদৃঢ় করিবা সহিত সজাড়ি পারিবা আউ ভালো দি পয়সা রোজগার করি পারিবা। সবুঠারু গুরুত্বপূর্ণ বিষয় হেউছি বাউঁশ সহিত কেউ কেউ শিল্প সংশ্লিষ্ট বাউঁশকু ব্যবহার করি আম দৈনন্দিন জীবনরে কিপরি পরিবর্তন আনি পারিবা। বাউঁশর বহুল ব্যবহার বাউঁশজাত পদার্থর উপাদেয়তা তাকে জীবিকা রূপে কিপরি গ্রহণ করি পারিবা এই সব প্রসঙ্গকু আধার করি আজি বনানি কার্যক্রমরে আলোচনার বিষয় রহিছি বাউঁশ চাষ ও তার বজার ভিত্তিক চাহিদা। এ সম্পর্কে আলোচনা করিবা পাই আম সহিত অছন্তি অবসর প্রাপ্ত মুখ্য বন সংরক্ষক প্রদীপ্ত কুমার মহাপাত্র। তাঙ্ক সহিত আলোচনার অংশ গ্রহণ করুছন্তি অনন্ত চরণ জেনা। তাহলে আসন্তু শুনিবা আলোচনা বাউঁশ চাষ ও তার বজার ভিত্তিক চাহিদা।
1: নমস্কার, স্বাগত আপনার।
2: নমস্কার শ্রোতা বন্ধু মানুষ, নমস্কার।
1: আমার যে আলোচ্য বিষয়বস্তু আজ রয়েছে বাউঁশ চাষ ও তার বজার ভিত্তিক চাহিদা, এই বিষয়ে আমি আলোচনা করিবা। তা পূর্ব আমি টিকে আলোচনা করিবা যে বাউঁশ কেতে প্রকার দেখা যায়।
2: আপনার জাঁথে মর উদ্ভিদ কু এক বীজ এবং দুই বীজপত্রী ভাবে তাকে বিভক্ত করা যাই। বাউঁশ এক বীজপত্রী উদ্ভিদ এবং ইয়া পৃথিবীর ফাষ্টেস্ট গ্রোয়িং সবুঠ দ্রুততম ভাবে বড়ুবা বৃক্ষ হল বাউঁশ। আগুন আপনার দেখিবে বাউঁশক কুয়া পুয়ার ম্যান্স টিম্বর, মানে গৃহ উপকরণের ঘর তিয়ারে বাউঁশ প্রবল ভাবে ব্যবহৃত হয়ে মুখ্যতঃ ওড়িশা উপকূলবর্তী জেলা মানুষ দেখবে বাউঁশ গৃহ উপকরণ কৃষি উপকরণের ব্যবহৃত হয়ে লোক মানে বহুল ভাবে নির্ভর করতে বাউঁশ উপরে, কারণ উপকূলবর্তী অঞ্চলে এতে জঙ্গলে কাঠ মিলে বাউঁশ হি কাঠ কু সবস্টিচ্যুট করে লোক কাঠ বদলে বাউঁশ হি ইউজ করতে শগড় দণ্ডা হো ফল হো সবুথে বাউঁশ হি ব্যবহার করা যায়। চাল ছপরের বাউঁশ হি মুখ্যতঃ ব্যবহার করা যায়। তেমন বাউঁশক কুয়া যায় পুয়ার ম্যান্স টিম্বর বা গরিব মানকর কাঠ বিল তাকে কুয়া যে বাউঁশ যা কিছু হোলা জঙ্গলের হুয়ে এবং কিছু কিছু নিজ বাড়ি হুয়ে পতিত জমি যেগুড়া অব্যবহৃত জমি চাষ জমি নুহ সে সব বাউঁশ চায়। কিন্তু কালক্রমে আস্তে আস্তে বাউঁশ গছ লো পাইব বসিল। মুখ্যতঃ আগর বাউঁশ আমার যে করা যাওয়া ম্যানেজমেন্ট করা হোলা কেবল কাগজ পেঙ্কা কাগজ কল পেপর মিল সব নৌলে পল পেঙ্কা আউ তার বজার কিছু নথিলা। যে জঙ্গলে যে শাড়িয়া বাউঁশ করা হোলা মুখ্যতঃ যার মুখ্যতঃ বজার লা পেপর মিল। পেপর মিল বন্ধ হয়ে গলা পরে বাউঁশ ম্যানেজমেন্ট ব্যাঘাত সৃষ্টি হলা। বাউঁশ এক এপরি জিনিস তাকে যদি প্রপরলি আমি ম্যানেজ ন করিবা ঠিক টাইমে তাকে ন করিবা সেই সব বুদাড় নষ্ট হয়ে যায়। যেহেতু পেপর মিল বন্ধ হয়ে গলা বাউঁশর মার্কেটিং রহিলানি আস্তে আস্তে জঙ্গলে বাউঁশর বি অবক্ষয় ঘটিলা। মুখ্যতঃ আমার ওড়িশা জঙ্গলে যেতে বাউঁশ মিলে 80% শাড়িয়া বাউঁশ, শাড়িয়া বাউঁশ ডাবা বাউঁশ। আপনার জঙ্গলে গলাবেলে দেখবে যেটা অছি আমার হিলি ট্রাক সেটি সব শাড়িয়া বাউঁশ, যেটি টিকে নাল কুড় সেটি সব ডাবা বাউঁশ। ডাবা বাউঁশ টিকে মোটা এবং ফম্পা, শাড়িয়া বাউঁশ টিকে সরু এবং সলিড, যেটাকে বেশি ব্যবহার করা যায়। মুখ্যতঃ ওড়িশার প্রতিবর্ষ 2 লক্ষ মেট্রিক টন আমার বাউঁশ প্রডকশন হচ্ছে, তা ভিতর 50,000 মেট্রিক টন কেবল চাষী মানক। ওড়িশার প্রায় সমস্ত জেলার বাউঁশ উপলব্ধ অছি জঙ্গলে, কেবল ময়ূরভঞ্জ বালেশ্বর এবং নবরঙ্গপুরে নাহি, কিন্তু ময়ূরভঞ্জরে প্রবল ভাবে বাউঁশ চাষ করা যাচ্ছে। আপনার দেখবে ভুবনেশ্বর হো কটক হো যেকোন মার্কেট কু টেন্ট হাউস হল যেতে বাউঁশ দরকার অধিকাংশ সব ময়ূরভঞ্জরি আসুছে। ময়ূরভঞ্জরে বহুল ভাবে বাউঁশ চাষ করা যাচ্ছে, মুখ্যতঃ জঙ্গলে শাড়িয়া এবং ডাবা বাউঁশ দেখা যায় এবং চাষ যে বাউঁশ করা হচ্ছে সুন্দরকণি এবং বাড়িয়া বাউঁশ যেটা চাষ করা যাচ্ছে। আপনার দেখিয়া গেলে প্রডকশন দৃষ্টি কেন আমি যে বাউঁশ চাষ করিবা, গোটে চাষী তাহার যে চাষের খরচ করব তার উপযুক্ত যদি তার রিটর্ন ন পাইব তেমন সেপা আমার শাড়িয়া বাউঁশ সহজে আপনার তার রিটর্ন না যদি চাষ করিবা। কিন্তু সুন্দরকণি বাউঁশ হল বাড়ি বাউঁশ হল যেটা সেই দুইটা যদি আমি চাষ করিবা যদি চাষী তার প্রপর রিটর্ন পাইব সেপাই বহুল ভাবে এই দুইটা কল্টিভেট করা হচ্ছে।
1: বাউঁশ কমিটি চাষ করা
2: আমার দেখবে যে যেটি এগ্রিকলচার ল্যান্ড না এগ্রিকলচার অনুপযুক্ত আমার পতিত জমি হল ঢালু জমি হল সেসব জায়গায় আমি বাউঁশ চাষ করিপারিবা কিছু অসুবিধা নেই। কেবল এটিকি বাউঁশ চাষ করা যাব আমি যেটা করিবা জমিকে কষণ করি টিকে বালিয়া দোরসা মাটি হলে ভালো এবং টিকে ঢালু জমি হলে ভালো বি তাকে ପାଞ୍ଚ ମିଟର ବି ଚାରି ମିଟରରେ ଆମେ ସ୍ପେସିଂ କରିବା, ଗୋଟେ ଏକରେ ଦୁଇଶହ ବାଉଁଶ ବୁଦା ଲଗେଇ ପାରିବା। କିନ୍ତୁ ସଦାବେଳେ ବାଉଁଶ ଆମେ ଲଗେଇବା ଯେତେବେଳେ ବାଉଁଶ ଭଲ ଚାରା ଆଣି ଲଗେଇବାଟା ଉଚିତ, ଉତ୍କୃଷ୍ଟ ଭଲ କ୍ୱାଲିଟି ପ୍ଲାଣ୍ଟିଂ ମ୍ୟାଟେରିଆଲ ଲଗେଇବା ଉଚିତ। ସେସବୁ ଦୃଷ୍ଟିରୁ ଆମର ଯେଉଁ ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି ଅଛି, ସେସବୁ ଦୃଷ୍ଟିରୁ ଚାଷୀମାନଙ୍କୁ ବହୁତ ସାହାଯ୍ୟ କରୁଛନ୍ତି। ଚାଷୀମାନେ ତାଙ୍କଠୁ ଉତ୍କୃଷ୍ଟ ପ୍ଲାଣ୍ଟିଂ ମ୍ୟାଟେରିଆଲ ପାଇପାରିବେ ତାଙ୍କ ବାଡ଼ିରେ ଲଗେଇବା ପାଇଁକା। ତାପରେ ମୁଖ୍ୟତଃ ହେଲା ପ୍ରଥମ ତିନି ବର୍ଷ ପର୍ଯ୍ୟନ୍ତ ବାଉଁଶଟି ଯତ୍ନ ଦରକାର, କାରଣ ଗୋଟେ ଗ୍ରେଜେବୁଲ ସ୍ପିସିସ୍, ମାନେ ଗ୍ରେଜିଙ୍ଗ ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ, ଏବଂ ପ୍ରଥମ ତିନି ବର୍ଷ ତା ଟିକେ ସଏଲ ୱାର୍କିଂ ଏବଂ ଇରିଗେସନ ଦରକାର ହବ। ତିନି ବର୍ଷ ପରେ ସେ ଏଷ୍ଟାବ୍ଲିସ୍ କରିଗଲେ ବାଉଁଶର ଆପଣ କିଛି ଅସୁବିଧା ନାହିଁ, ଆପଣ ଆରାମସେ ବାଉଁଶ ଚାଲିବେ।
1: ଚାରା କଥା କହିଲେ ସେ ଚାରାଟା କହୁଛି
2: ଓବିଡିଏ ଆମର ଭିଲେଜ, ତାପରେ ଆମର ଫରେଷ୍ଟ ଡିପାର୍ଟମେଣ୍ଟରେ ଯେଉଁ ଅଛି ଛୋଟ ଛୋଟ ନର୍ସରୀ କରାହେଉଛି ସବୁ, ସେଠି ବାଉଁଶ ଚାରା କରାହେଉଛି। ବାଉଁଶ ଫାଷ୍ଟେଷ୍ଟ ଗ୍ରୋଇଂ, ବହୁତ ଜଲ୍ଦି ସେ ବଢେ, ଏପରିକି ଦିନକୁ ଗୋଟେ ମିଟର ବଢେ।
1: ଆଚ୍ଛା,
2: ବହୁତ ଜଲ୍ଦି ବଢେ।
1: ତାର ସାର କିମ୍ବା ଜଳ ପରିଚାଳନା କ'ଣ କେମିତି କରାଯାଏ?
2: ମୁଖ୍ୟତଃ ବାଉଁଶ ଯେତେବେଳେ ଆମେ ଜଙ୍ଗଲ ଜମି ଯେଉଁ ମ୍ୟାନେଜମେଣ୍ଟ କରୁଥିଲୁ, ସେ ଜଙ୍ଗଲ ଜମି ଟିକେ ପାହାଡ଼ିଆ ଢାଲୁ ଜମି ଥାଏ, ସେତେବେଳେ ଆମେ କ'ଣ ନା ସେ ବୁଦାଟାକୁ ସଫା କରୁ। ବାଉଁଶର ମୁଖ୍ୟ ହେଲା ମ୍ୟାନେଜମେଣ୍ଟ ହେଲା ବୁଦାଟାକୁ ସଫା କରିବା ଦରକାର। ଯଦି ବୁଦା ଆପଣ ସଫା ନ କରିବେ, କାହିଁକି ନା ବାଉଁଶର ଇଏ ହେଲା ପାଞ୍ଚ ବର୍ଷ, ଆପଣମାନେ ଅଧିକାଂଶ ଜାଣିଥିବେ ବାଉଁଶ କରଡ଼ି, ସେ ରାଇଜୋମଟା ତାର ଯେଉଁ ବାହାରେ ପ୍ରଥମ ବର୍ଷ ତାକୁ ନେଇକି ଲୋକ ଖାଆନ୍ତି, କରଡ଼ି ଖାଆନ୍ତି, କରଡ଼ି ହେଲା ତାର ମୁଖ୍ୟ ପ୍ରଥମ। ତାପରେ ପ୍ରଥମ ଦୁଇ ବର୍ଷ ପର୍ଯ୍ୟନ୍ତ ବାଉଁଶ ଠିକ ବଢ଼ିଯିବ। ତାପରେ ଏଇ ଯେଉଁ ଆପଣ ଦେଖିବେ ବାମ୍ବୁ ଆର୍ଟିସାନ ମାନେ ଯେଉଁ ସବୁ ବାଉଁଶ ତିଆରି କରନ୍ତି, ସେମାନେ ସେ ଦୁଇ ବର୍ଷିଆ ତିନି ବର୍ଷିଆ ବାଉଁଶକୁ ନେଇ ଆସନ୍ତି, ଯେଉଁଟାକି ବେଶୀ ବାଉଁଶ ବୁଦା ବଢ଼ିବାରେ ସାହାଯ୍ୟ କରେ। ଚାରି ବର୍ଷ ପାଞ୍ଚ ବର୍ଷ ବାଉଁଶ ତାର କିଛି ମୁଖ୍ୟତଃ ରୋଲ ନାହିଁ ବାଉଁଶ ବୁଦା ବୃଦ୍ଧି କରିବାରେ, କିନ୍ତୁ ବର୍ଷିକିଆ ଦୁଇ ବର୍ଷିଆ ଯେଉଁ ରାଇଜମ ଅଛି ସେଠାରୁ ପୁଣି ନୂଆ ପିଲ ଦିଏ, ନୂଆ ପିଲା ଦେଇକି ବାଉଁଶ ବୁଦା ବୃଦ୍ଧି କରେ। ଯେଉଁ ବୁଦା ଯେଉଁଟା କୁହାଯାଉଛି କ୍ଲମ୍ପ ଯେଉଁଟା କୁହାଯାଉଛି ତାକୁ ଟାଇମ୍ ଟୁ ଟାଇମ୍ ସଫା କରିବା ଦରକାର। ବାଉଁଶ ସଫା କଲେ ସେ ଟିକେ ସ୍ପେସ୍ ପାଇଲେ ବାଉଁଶ ଭଲ
1: ବଢିବ।
2: ତୃତୀୟ କଥା ହେଲା ସଏଲ ୱାର୍କିଂ, ଯଦି ଢାଲୁ ଅଛି ଟିକେ ପାହାଡ଼ିଆ ଜମି ଅଛି ତାହେଲେ ତଳ ଆଡ଼ିକି ଯେଉଁ ହାଫ୍ ମୁନ୍ ଟ୍ରେଞ୍ଚ ମାନେ ଆମର ଅର୍ଦ୍ଧ ଚନ୍ଦ୍ର ଆକାର ଗୋଟେ ଟ୍ରେଞ୍ଚ କରିକି ରଖିଲେ ସେ ସଏଲ କାରଣଟା ଆପଣଙ୍କ ଦେଖିବେ ଏକ ବୀଜ ପ୍ରତି ଯେଉଁ ଗୁଡ଼ିକ ସବୁ ସ୍ପିସିସ୍ ସେସବୁ ସ୍ୟାଲୋ ରୁଟେଡ୍, ମାନେ ତାର ରୁଟ୍ ସିଷ୍ଟମଟା ବେଶୀ ଭିତରୁ ଗଭୀରକୁ ଯାଏନି, ଉପର ଉପର ରହେ। ତେଣୁ ଏଇ ଏକ ବୀଜ ପ୍ରତିରେ ଯେହେତୁ ତାର ରୁଟ୍ଟା ଭାରି ୱିକ୍, ସେମାନେ ସଏଲଟାକୁ ଏତେ ଭଲକି ବାନ୍ଧିକି ରଖିପାରନ୍ତି ନାହିଁ, ତେଣୁ ସଏଲ ଓଜନ ବେଶୀ ହେଇଯାଏ। ଯେଉଁ ହାଫ୍ ମୁନ୍ ସେପ୍ ଟ୍ରେଞ୍ଚ କରିଦେବା ବା ଗୋଟେ ବନ୍ଧ ବାନ୍ଧିଦେବା ତାହେଲେ ସଏଲ ଏରୋଜନଟା ରଚିବ, ମାଟି ସେଠି ରହିଲେ ବାଉଁଶ ବୁଦାଟା ଭଲ ବଢିବ।
1: ଆଚ୍ଛା, ଯେଉଁ ବାଉଁଶ ଯେଉଁ ବୁଦା ହୁଏ ସେଟା କେତେ ଡିଷ୍ଟାନ୍ସ ଲଗାଇଲେ ନା ସେ ଆପେ ଆପେ ବୁଦା ହେଇଯାଏ?
2: ନା ନା, ଆମେ ଲଗେଇବା ଯେତେ ପ୍ଲାଣ୍ଟେସନ ଯଦି କରିବା ଆପେ ଆପେ, ଯେଉଁଟା ଆପଣ କହୁଛନ୍ତି ଜଙ୍ଗଲରେ ଅଲଗା କଥା, ଆପଣ ଜାଣିଛନ୍ତି ବାଉଁଶ ହାତୀର ଗୋଟେ ମୁଖ୍ୟ ଖାଦ୍ୟ, ଯେଉଁଟାକି ଆମେ କହୁଛୁ ଯେ ବାଉଁଶ ଜଙ୍ଗଲ ପଦା ହେଇଗଲାରୁ ହାତୀମାନେ ଜଙ୍ଗଲ ବାହାରକୁ ପଳେଇ ଆସୁଛନ୍ତି ଖାଦ୍ୟ ଅନୁସାରେ। ସେଥିପାଇଁକା ଅଧିକାଂଶ ଜାଗାରେ ବି ସେଫ୍ ହେଲିଫ୍ୟାଟ୍ ଫାଉଣ୍ଡେସନ ଟ୍ରଷ୍ଟ ଅଛି, ଆଉ କିଛି ସଂସ୍ଥା ବି ସେମାନେ କ'ଣ କରୁଛନ୍ତି, ଏବେ ସିଡ୍ ବଲ୍ ତିଆରି କରୁଛନ୍ତି, ବାଉଁଶ ମଞ୍ଜି କଲେକ୍ସନ କରୁଛନ୍ତି, ତାକୁ ମାଟିରେ ତିଆରି କରି ତାକୁ ଛାଟି ଦେଉଛନ୍ତି। ସେ ସିଡ୍ ବଲ୍ରୁ ଯେଉଁ ସିଡ୍ଟା ପଡ଼ିଲା ଜଙ୍ଗଲରେ ଯେଉଁଠି ପଡ଼ିଲା ସେଠି ବାଉଁଶ ଚାରା ଗଛ ପୁଣି ନୂଆ ସୃଷ୍ଟି ହେଉଛି। ବାଉଁଶ ଓନ୍ଲି ତୁ ଏମ୍ ହେଲା ଯେ ଆମେ ବାଉଁଶ ଜଙ୍ଗଲ ନୂଆ ସୃଷ୍ଟି କରିବା, ଜଙ୍ଗଲରେ ଯେଉଁଟା କରାହେଉଛି ତାର କିଛି ସ୍ପେସିଂ ନାହିଁ, ସିଡ୍ ବଲ୍ ଆମେ ପକେଇଦେଲୁ, ତା ତ ମୁଖ୍ୟ ହେଲା ହାତୀ ଖାଦ୍ୟ, ସେଠି ତ ଆମେ କମର୍ସିଆଲ କିଛି କରୁନୁ ବା ଚାଷୀଙ୍କ ପାଇଁକା କିଛି କରୁନୁ, କିନ୍ତୁ ଯେଉଁଠି ଆମେ ଚାଷ କରୁଛୁ, ଚାଷୀ ତା ଜମିରେ ଚାଷ କରୁଛି, ସେଠି ଆମେ ନିଶ୍ଚିତ ଭାବରେ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ଚାଷ କରିବାଟା ଉଚିତ। ତେଣୁ ତାର ଗୋଟେ ପ୍ରପର ସ୍ପେସିଂ ମେଣ୍ଟେନ୍ କରିବା ଦରକାର, ତାକୁ ଇରିଗେସନ୍ କରିବା ଦରକାର, ଏବଂ ତାର ସଏଲ ୱାର୍କିଂ ମ୍ୟାନେଜିଂ କରିବା ଦରକାର। ତେଣୁ ପ୍ରଥମ ତିନି ବର୍ଷ ତାକୁ ଟିକେ ଯତ୍ନ କରିବାକୁ ପଡ଼ିବ, ମୁଖ୍ୟତଃ ପାଞ୍ଚ ଫୁଟରେ ଚାରି ଫୁଟ ଆମେ ସ୍ପେସିଂ କରି ବାଉଁଶ ଷାଠିଏ ସେଣ୍ଟିମିଟର, ତାମାନେ ଦୁଇ ଫୁଟରେ ଦୁଇ ଫୁଟରେ ଗୋଟେ ଗୋଟେ ଗାତ ଖୋଳି ତା ଦେହରେ ଆପଣ ବାଉଁଶ ଚାରା ପୋତିବା ଦରକାର। ଆଉ ସବୁଠୁ ଭଲ ଯଦି ଲେୟାରିଂ କରିଥିବେ, ଆମର ଅଧିକାଂଶ ନର୍ସରୀ ଲେୟାରିଂ କରୁଛନ୍ତି, ବାଉଁଶଟାକୁ ଲେୟାର କରି ତା ଗଣ୍ଠିରୁ ଯେଉଁ ବାହାରୁଛି ସେଟା ଭଲ ଗ୍ରୋଥ୍ ହେଉଛି, ତାର ବର୍ଷିକିଆ ଚାରା ନିଶ୍ଚୟ ଚାରି ଫୁଟ ପାଞ୍ଚ ଫୁଟ ଲେଖା ଆସୁଛି। ଲେୟାରିଂ ଯଦି ଚାରା ଆପଣ ପାଇବେ ବହୁତ ଭଲ, ଏବଂ ସେ ଚାରା ନେଇକି ଆମେ ଯଦି ପ୍ଲାଣ୍ଟେସନ କରିବା ନିଶ୍ଚିତ ଭାବେ ତା ଗ୍ରୋଥ୍ ଭଲ ହେବ।
1: କେତେ ଫୁଟ ପର୍ଯ୍ୟନ୍ତ ଗ୍ରୋଥ୍ ହୋଇଥାଏ ସାଧାରଣତଃ?
2: ଗୋଟେ ଗୋଟେ ବୁଦାରେ 20-40 ବାଉଁଶ ପାଇପାରିବେ, ଏବଂ ମୁଖ୍ୟତଃ ସୁନ୍ଦରକଣ ଟିକେ ଛୋଟ ଏବଂ ବାଡ଼ିଆ ବାଉଁଶ ଟିକେ ବଡ଼ ବାଉଁଶ ହେଉଛି, ଇ ପ୍ରାୟ 30-40 ଲେଖେ ଗୋଟେ ଗୋଟେ, ଯେଉଁଟାକି ମୁଖ୍ୟତଃ ଟେଣ୍ଟ ହାଉସ୍ ପେଣ୍ଟ ହାଉସ୍ କାମରେ ଲାଗୁଛି।
1: ବାଉଁଶଟା ଯେତେ ସିଧା ହବ ତାର ଚାହିଦା ସେତେ ବେଶୀ?
2: ଆଜ୍ଞା,
1: ସିଧା କରିବା ପାଇଁ ସେମିତି କିଛି ଟେକ୍ନିକ ରହିଛି?
2: ବାଉଁଶ ପ୍ରାୟ ସିଧାରେ ବଢେ, ଯଦି ବାଉଁଶ ବୁଦାଟା ବେଶୀ କ୍ଲମ୍ଜି ହେଇଯିବ ମାନେ ଆମେ ତାକୁ ସଫା ନ କରିବା ତାହେଲେ ବାଉଁଶ ତଡ଼ାମଡ଼ା ହେଇଯିବ, ଯାହାର କି ମାର୍କେଟ ଭାଲ୍ୟୁ ପାଏ ନାହିଁ। ବାଉଁଶ ସିଧା ରହିଲେ ବାଉଁଶ ମାର୍କେଟ ଭାଲ୍ୟୁ
1: ଯେତେ ଫାଙ୍କା ହବ
2: ଫାଙ୍କା ହବ, ସେଥିପାଇଁ କୁହାଯାଉଛି ସେ ବୁଦା ତାକୁ ସଫା କରି ରଖିବା ଦରକାର ସଦାବେଳେ। ମିନିମମ୍ ତିନି ବର୍ଷ ଆପଣ ତାକୁ କରିଦେଲେ ବାଉଁଶ ବୁଦା ପଳେଇ ଆସିବ, ପାଞ୍ଚ ବର୍ଷ ବେଳକୁ ଆପଣ ହାରଭେଷ୍ଟ କରିବେ।
1: ଚାଷୀ ଜଣେ କେତେ ଲଗେଇଲେ କେତେ ପାଇବ ଲାଭ ତାର ହବ?
2: ବାଉଁଶ ଯଦି ଆମେ ସେମିତି ହିସାବ କରିବା ଜଣେ ଚାଷୀ ନିଶ୍ଚିତ ଭାବରେ ଏକର ପିଛା 30-40 ଟଙ୍କା ଲାଭ ପାଇବ।
1: ଆଚ୍ଛା,
2: ନିଶ୍ଚିତ ଭାବେ, କାହିଁକିନା ବାଉଁଶର ମାର୍କେଟିଙ୍ଗ ଆଗକୁ ନଥିଲା, ଯାହା କିଛି ଆମର ମାର୍କେଟିଂ ଥିଲା ଲୋକାଲ କନଜପ୍ସନ ଯାହା ଯାଉଥିଲା, ଲୋକଙ୍କର ଘର ତିଆରି ହେଲା, କିନ୍ତୁ ବର୍ତ୍ତମାନ ବାଉଁଶର ପ୍ରବଳ ବ୍ୟବହାର। ଆପଣ ଦେଖନ୍ତୁ ଆଗରୁ ଗାଁ ଗହଳିରେ ଏତେ ଟେଣ୍ଟ ହାଉସ ନଥିଲା, ଏବେ ଟେଣ୍ଟ ହାଉସ ପ୍ରବଳ ଦରକାର। ବ୍ୟାମ୍ବୁ ଆର୍ଟିସନ୍ସ, ବ୍ୟାମ୍ବୁରେ ଏବେ ବିଭିନ୍ନ ପ୍ରକାର ଫର୍ଣ୍ଣିଚର ତିଆରି ହେଲାଣି, କାଠର ଗୋଟେ ସବଷ୍ଟିଚ୍ୟୁଟ୍ ବି ହେଇଗଲାଣି ବାଉଁଶ, ବାଉଁଶ ଲ୍ୟାମିନେଟେଡ୍ ବାଉଁଶ ଇଏ ହେଲାଣି, ବାଉଁଶ ଫର୍ଣ୍ଣିଚର ତିଆରି କରାଗଲାଣି, ବାଉଁଶର ବହୁତ ଏବେ ଡିମାଣ୍ଡ ବଢ଼ିଲାଣି। ଘର ତିଆରି ଉପକରଣ କମିଯାଇଛି, କାରଣ ସମସ୍ତେ ତ ଆମେ କଂକ୍ରିଟ ଘରକୁ ଗଲେ,
1: କିନ୍ତୁ ଏ ଦିଗରେ ଆମର ଯୋଉ ଟେଣ୍ଟ ହାଉସ କଥା ହେଲା ଆଉ ଫର୍ଣ୍ଣିଚର କଥା ହେଲା,
2: ଆଜ୍ଞା
1: ଏଇ ଦିଗରେ ଟିକେ ଚାହିଦା
2: ଅଛି। ଆମର ସେମିତି ଦେଖିବାକୁ ଗଲେ ଭାରତରେ ଯେତିକି ଆମର ବାଉଁଶ ଉତ୍ପାଦନ ହେଉଛି, ଭାରତ ହେଲା ସେକେଣ୍ଡ ଲାର୍ଜେଷ୍ଟ ଇନ୍ ଦି ୱାର୍ଲଡ, ଚାଇନା ପରେ ଦେଖିବାକୁ ଗଲେ ଭାରତ ସେକେଣ୍ଡ ଲାର୍ଜେଷ୍ଟ। ଭାରତରେ ଯେତିକି ବାଉଁଶ ଉତ୍ପାଦନ କରାହେଉଛି ସେତିକି ବି କଞ୍ଚାମାଲ ହିସାବରେ ନିଅଣ୍ଟ ପଡ଼ୁଛି, ଯାହାଫଳରେ ଆମେ ଅଲଗା ଦେଶରୁ ଆମେ ବାଉଁଶ ଆଣୁଛୁ। ତେଣୁ ଯଦି ବାଉଁଶ ଆମେ ଅଲଗା ଦେଶରୁ ଆମଦାନୀ କରୁଛୁ, ତାହେଲେ ଆମେ ନିଜେ କାହିଁ ଚାଷ ନ କରିପାରିବା? ସେମିତି ଆମେ ନିଜେ କାହିଁ ଆତ୍ମନିର୍ଭର ନ ହେବା? ଆମେ ଯଦି ବାଉଁଶ ଚାଷ କରିବା ନିଶ୍ଚିତ ମାର୍କେଟିଂ ହେବ। ଏକଦା ସମୟ ଥିଲା ପେପର ମିଲ୍ ସବୁ ବାଉଁଶରେ ଚାଲୁଥିଲେ, ତାପରେ ବାଉଁଶର ଅଭାବ ପଡ଼ିଲା ପରେ ସେମାନେ ସବୁ ସ୍ୱିଚ୍ ଅଫ୍ କରିଦେଲେ, କାଠ ପଲ୍ପ ଝାଉଁ ହେଲା, ଇକାଲୁଟସ୍ ହେଲା, ସେଇ ଯେଉଁ ପେପର ମିଲ୍ ତାଙ୍କର ର ମେଟେରିଆଲ ଯେଉଁ କଲା ସେମାନେ ନିଜେ ନିଜେ ସୃଷ୍ଟି କରେଇଲେ, ଏବଂ ସେମାନେ ଚାଷୀଙ୍କ ପାଖକୁ ଗଲେ, ଚାଷୀଙ୍କୁ ତାଙ୍କ ଭଲ କ୍ୱାଲିଟି ଷ୍ଟକ୍ ମେଟେରିଆଲ ଦେଲେ, ତାଙ୍କଠୁ ଜିନିଷ କିଣିଲେ। ସେଇଭଳିଆ ବାଉଁଶର ମାର୍କେଟିଂ ଯଦି ଆମେ ଇଣ୍ଡଷ୍ଟ୍ରି ବେସ୍ଡ ଲିଙ୍କ୍ କରିବା, ନିଶ୍ଚିତ ଭାବେ ଚାଷୀମାନେ ଉପକୃତ ହେବେ।
1: ଆମେ ଜାଣିଥିଲୁ ଯେ ବାଉଁଶରୁ ପେପରଟା ତିଆରି ହୁଏ,
2: ଆଉ ବାଉଁଶ ପ୍ରାୟ ୟୁଜ୍ କରାହେବନି, କାହିଁକିନା ବାଉଁଶ ଜଙ୍ଗଲ ପାଇଁ ନାହିଁ, କାହିଁକିନା ବାଉଁଶ ଅଦର ଅଲ୍ଟରନେଟିଭ ୟୁଜ୍ ପଳେଇ ଆସିଲାଣି। ତେଣୁ ଯେଉଁଟାକି ପେପର ମିଲ୍କ ଇକୋନୋମିକ ହେଉଛି, ସେମାନେ ସବୁ କାଠ ପଲ୍ପ ୟୁଜ୍ କରୁଛନ୍ତି, ଝାଉଁ କାଠ ହେଲା, ଆପଣଙ୍କ ୟୁକାଲିପ୍ଟସ୍ ହେଲା, ଆକାଶିଆ ହେଲା, ସେ କାଠ ନେଇ ପଲ୍ପ କରୁଛନ୍ତି। ତେଣୁ ପ୍ରାୟ ବାଉଁଶ ବନ୍ଦ ହେଇଗଲାଣି, ବାଉଁଶଟା ବି ତାଙ୍କୁ ଇକୋନୋମିକ ନୁହଁ, କାହିଁକିନା କଷ୍ଟ ହେଇଯାଉଛି, କଷ୍ଟ ହେଇଯାଉଛି, କିନ୍ତୁ ବାଉଁଶର ନିର୍ମିତ ପେପର ହେଲା ଉତ୍କୃଷ୍ଟ ମାନର।
1: ବର୍ତ୍ତମାନ ମାର୍କେଟରେ ଚାହିଦା କେମିତି ରହୁଛି?
2: ମାର୍କେଟରେ ଚାହିଦା ବାଉଁଶର ଭଲ ଅଛି, ସେଥିପାଇଁ ପ୍ରାଇଭେଟ ଜାଗାରେ ପ୍ରଚୁର ପରିମାଣରେ ବାଉଁଶ ଚାଷ କରାଯାଉ, ଏବଂ ଚାଷୀମାନଙ୍କୁ ତା'ଦେହରେ ଇନଭଲ୍ଭ କରାହଉଛି। ଏଇଟା କେବଳ ଫରେଷ୍ଟ ଡିପାର୍ଟମେଣ୍ଟର କାମ ନୁହଁ, ଏଇଟା ଏଗ୍ରିକଲଚର ହର୍ଟିକଲଚର ଡିପାର୍ଟମେଣ୍ଟର କାମ, ସମସ୍ତଙ୍କ ଆଦେ ଗୋଟେ ମିଶିକି ରହୁଛନ୍ତି। ଏଠି ମୁଖ୍ୟତଃ ଯେଉଁ ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି ଅଛି, ସେମାନେ ଚାଷୀମାନଙ୍କୁ ଚିହ୍ନଟ କରୁଛନ୍ତି। ଆଉ ସବୁଠୁ ଭଲ ହେବ ଯଦି ଆମେ ଗୋଟେ କ୍ଲଷ୍ଟରରେ କରିବା, ଗୋଟେ କ୍ଲଷ୍ଟରରେ କଲେ ଲୋକଙ୍କର ଇଣ୍ଟରେଷ୍ଟ ରହିବ। ଆମର ଯେଉଁ ଚାଷୀ ଅଛନ୍ତି, କାରଣ ସବୁ ପ୍ରକାର ଟେକ୍ନିକାଲ ନୋ ହାଉ ଦେଉଛନ୍ତି, ଓବିଡିଏ ଦେଉଛନ୍ତି, ଏବଂ କ୍ୱାଲିଟି ପ୍ଲାଣ୍ଟ ମେଟେରିଆଲ ଏମିତି ସେମାନେ ସପ୍ଲାଏ କରୁଛନ୍ତି, ତେଣୁ ସେସବୁ ସମ୍ବନ୍ଧରେ ଆମେ ତାଙ୍କ ସହିତ ଯୋଗାଯୋଗ କରିପାରିବା, ଓବିଡିଏ ସହିତ କରିପାରିବା। ଏଇ ଯେଉଁ ଓବିଡିଏର ପ୍ରତି ଡିଷ୍ଟ୍ରିକ୍ଟରେ ଗୋଟେ ସେଲ୍ ରହିଛି, ଚାଷୀ ଭାଇମାନେ ସେଠି ବି ଯାଇକି କଣ୍ଟାକ୍ଟ କରିପାରିବେ, ଭଲ କ୍ୱାଲିଟି ପ୍ୟାଣ୍ଟ ମେଟେରିଆଲ ପାଇପାରିବେ, ଏବଂ ତାଙ୍କର ଯାହା ଯାହା ଟେକ୍ନିକାଲ ଯାହା ଯାହା ବୈଷୟିକ ଜ୍ଞାନ କୌଶଳ ଦରକାର ସବୁ ସେମାନେ ସେଠି ପାଇପାରିବେ, କିଛି ଅସୁବିଧା ହେବନି ବ୍ୟାପକ କରିବା ପାଇଁ। ଏବଂ ଦ୍ୟାଟ୍ ଟୁ ଖାଲି ବ୍ୟାପକ ନାହିଁ, ଆମର କ୍ୱାଲିଟି ପ୍ୟାଣ୍ଟ ମେଟେରିଆଲ ହେଲେ କ'ଣ ନା ଅଧିକା ଆମେ ପ୍ରଡକ୍ସନ ପାଇବା, କାରଣ କମର୍ସିଆଲାଇଜ୍ କରୁଛୁ ଆମେ ଇଏକୁ, ଅଧିକା ପ୍ରଡକ୍ସନ ପାଇବା, ଚାଷୀ ବି ତାର ସ୍ୱାବଲମ୍ବୀ ହେବ, ଆର୍ଥିକ ଭାବରେ ଉନ୍ନତି କରିବୁ।
1: ଆମର ଯେଉଁ କଥା କହିଲେ ଚାଷୀମାନଙ୍କୁ ମଧ୍ୟ ସୁବିଧା ସୁଯୋଗ ମିଳୁଛି, ଏସବୁ ଜିନିଷକୁ ଚାଷୀମାନେ ଜାଣିବେ କେମିତି, କୋଉଠି କାହାକୁ ଯୋଗାଯୋଗ କରିବେ?
2: ନିକଟସ୍ଥ ବନଖଣ୍ଡ ଅଧିକାରୀ ଯିଏ ଅଛନ୍ତି ଟେରିଟୋରିଆଲ ତାଙ୍କୁ କରିପାରିବେ, ନଚେତ ରାଜ୍ୟର ଯେଉଁ ସଂଯୋଜକ ଅଛନ୍ତି, ଓଡ଼ିଶା ଚିଫ୍ ଏକ୍ଜିକ୍ୟୁଟିଭ ମେମ୍ବର ସେକ୍ରେଟେରୀ ଅଛନ୍ତି ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସିର, ତାଙ୍କୁ ବି କଣ୍ଟାକ୍ଟ କରିପାରିବେ, ସମସ୍ତ ପ୍ରକାର ସହଯୋଗ ସେମାନେ ଦେଇପାରିବେ।
1: ଆଚ୍ଛା,
2: ଜିଲ୍ଲା ବନଖଣ୍ଡ ଅଧିକାରୀ ବି ଦେଇପାରିବେ। ବନ ବିଭାଗ ଏନକରେଜ କରୁଛନ୍ତି ଯେ ଯେତେ ବ୍ୟାପକ ବାଉଁଶ ଚାଷ କରାଯାଉ।
1: ଆମର ବ୍ଲକ ସ୍ତରରେ ମଧ୍ୟ ରହୁଛନ୍ତି, ତ
2: କୃଷି ଅଧିକାରୀ ମାନେ ତାଙ୍କ ପାଖରେ କରିପାରିବେ, ସେ ଯେଉଁ ରହିଛନ୍ତି ଡିଷ୍ଟ୍ରିକ୍ଟ ଲେବୁଲ ଯେଉଁ ଅଛନ୍ତି, ତା ଦେହରେ ଏଗ୍ରିକଲଚର ଅଛନ୍ତି, ସମସ୍ତେ ମେମ୍ବର ଅଛନ୍ତି, ତେଣୁ ସେଇଟା କରାଯାଇପାରିବ। ବର୍ତ୍ତମାନ ତ ଏବେ ଏଇଟା ଆବସୋଲ୍ୟୁଟଲି ଟୋଟାଲି ବର୍ତ୍ତମାନ ଏଗ୍ରିକଲଚର ଡିପାର୍ଟମେଣ୍ଟ, ଏଗ୍ରିକଲଚର ଫାର୍ମର୍ସ ୱେଲଫେୟାର ଡିପାର୍ଟମେଣ୍ଟ ହିଁ ଏଇଟା ଇଏ କରୁଛି,
1: କାହିଁକିନା ଚାଷୀମାନେ ଜାଣିଲେ ସିନା ସେମାନେ ଜାଣିବେ, ଏ ଯାହା ଯାହା ସୁବିଧା ସୁଯୋଗ ରହୁଛି ଅଧିକାଂଶ ଚାଷୀ
2: ଜାଣିପାରୁନାହାନ୍ତି। ଦ୍ୱିତୀୟ କଥା ହେଲା ମାର୍କେଟିଂ, ମୁଖ୍ୟତଃ ଆମେ ଚାଷୀକି ପ୍ରୋତ୍ସାହନ ଦେବା, ଚାଷୀକି ଆମେ ସେନ୍ସିଟାଇଜ୍ କରିବା, କିନ୍ତୁ ଚାଷୀ ଯିଏ ଚାଷ କରୁଛି କ'ଣ ପାଇଁ, ସେ ତ ଦୁଇ ପଇସା ପାଇବା ଲାଭ ପାଇବା ପାଇଁ ନା, ମାର୍କେଟିଂ ହେଲା ମୁଖ୍ୟ। ତେଣୁ ବର୍ତ୍ତମାନ ମାର୍କେଟ ଲିଙ୍କ୍ଟାକୁ ବେଶୀ ଆମର ଓବିଡି ଡେଭଲପ୍ କରୁଛି। ଦ୍ୱିତୀୟ କଥା ହେଲା ରିସର୍ଚ୍ଚ କରି ଡେଭଲପମେଣ୍ଟ କରି ଭଲ କ୍ୱାଲିଟି ଟେଲ୍ ଷ୍ଟକ୍ ଦେଉଛନ୍ତି, ତେଣୁ ଚାଷୀ ଭାଇ ତାଙ୍କ ନିଜ ଜାଗାରେ କରିପାରିବେ, ଯଦି କିଛି ଗାଁର ବି ପ୍ରତିତ ଜାଗା ଫାଗା ଅଛି ଗାଁରେ ବି କରିପାରିବେ, ବାଉଁଶ ଚାଷ କରିପାରିବେ ଏବଂ ସେଥିରୁ ଲାଭବାନ ହେଇପାରିବେ।
1: ଆମେ ଆଗରୁ ଗୋଟେ ଜାଣୁଥିଲୁ ବା ଶୁଣିଛୁ କଣ୍ଟା ବାଉଁଶ, ଆମେ ତ ବାଉଁଶରେ କେବେ ଫୁଲ ଦେଖିନୁ, କୁହାଯାଏ ଯେ ବାଉଁଶରେ ଯେତେବେଳେ ଫୁଲ ହବ ସେ ବାଉଁଶ
2: ମରିଯାଏ, ବାଉଁଶ ଫୁଲ ହୁଏ, ଗ୍ରେଗାରିୟସ୍ ଫ୍ଲାୱରିଂ କୁହାଯାଏ, ହେଲାବେଳେ ପୁରା ଫ୍ଲାୱରିଂ ହବ ଏବଂ ସେ ବାଉଁଶ ବୁଦା ହିଁ ମରିଯିବ।
1: କୋଉ ବାଉଁଶ, ବାଡ଼ିଆ ବାଉଁଶ ନା କଣ୍ଟା ବାଉଁଶ?
2: କଣ୍ଟା ବାଉଁଶ, ବାଡ଼ି ବାଉଁଶ, ସବୁ
1: ବାଉଁଶ।

0: ଗ୍ରେଗାରିୟସ୍ ଫ୍ଲାୱରିଂ ହେଲା ଥରେ ସେ ମରିଯିବ। ପ୍ରତି
1: ଆଚ୍ଛା
0: ପ୍ରାୟ 12 ବର୍ଷରେ ଥରେ ଥରେ ହୁଏ ସାଇକେଲ,
1: 12 ବର୍ଷ ଥରେ ହୁଏ।
0: ଗୋଟେ ସାଇକେଲ ହୁଏ, ଏକାଥରେ ହେଲା ମାନେ ସେ ହବ, ବାଉଁଶ ବୁଦା ମରିଯିବ। ଆଉ ବାଉଁଶ ସିଡ୍ସର ମଞ୍ଜିର ଭାଇବିଲିଟି ବହୁତ କମ୍ ଦିନ, ଯଦି ସେଠୁ ପୁଣି ଗଛ ଉଠିଲା ତ ଭଲ କଥା, କାରଣ ବହୁତ କମ୍ ଦିନ, ଯେମିତି ଶାଳ ମଞ୍ଜି ଭଳିଆ ବାଉଁଶ ମଞ୍ଜିର ଭାଇବିଲିଟି ବହୁତ କମ୍ ଦିନ। ଯଦି ସେ ପ୍ରକୃତ ଉତ୍କୃଷ୍ଟ ଜଳବାୟୁ ମୃତ୍ତିକା ପାଇଲା, ତେବେ ସେ ପୁଣି ସେ ଗଛ ନୂଆ ଗଛ ଆସିବ।
1: ଆଉ ଗୋଟେ ଆମେ ଶୁଣିଛୁ ଯେ ବାଉଁଶରୁ ଚାଉଳ ବାହାରେ,
0: ବାଉଁଶ ଚାଉଳ ଶୁଣିଛନ୍ତି, ସେ ବାଉଁଶ ଧାନ ବିଲ ତାକୁ କହୁଛନ୍ତି, ଯେଉଁଟା ଆପଣ ଫ୍ଲାୱରିଂ ହେଲା ପରେ ସେ ବାଉଁଶ ଧାନ ପାଇଁ କହୁଛନ୍ତି। କାରଣ ଆମେ ମଝିରେ ବି ଇଣ୍ଡୋନେସିଆ ଯାଇଥିଲୁ, ସେଠି ବି ବ୍ୟାମ୍ବୁ ରାଇସ୍ ପାଇଁ ଆମେ ଆଣିଥିଲୁ, ସେଠୁ ନାଲ ନାଲ ଦେଖିବା ପାଇଁକା। ଯେମିତିକା ସେ ସୁଆଁ ବିଲ ତ ମୁଁ ଜାଣିନଥିଲି, ସୁଆଁ ଗୋଟେ ଭଲ, ସେଟା ଛୋଟ ଛୋଟ ଇଏ, ସେ କନ୍ଧମାଳରେ ମୁଁ ଥିଲାବେଳେ ଟିକେ ସେତେବେଳେ ସେ ସୁଆଁ ବି ଜାଣିଲି ଏଇଟା ଗୋଟେ ଜିନିଷ ବିଲ।
1: କ୍ଷୁଦ୍ରଶସ୍ୟଜାତୀୟ ଖାଦ୍ୟ କହୁଛନ୍ତି, ସେସବୁ ଶସ୍ୟଜାତୀୟ ଖାଦ୍ୟରେ ଏତେ ପରିମାଣରେ ପୋଷକ ତତ୍ତ୍ୱ ଅଛି, ଭିଟାମିନ୍ ଅଛି, ଖାଦ୍ୟ ସାର ଅଛି, ଯାହାକୁ ଖାଇଲେ ସହଜରେ ବାର୍ଦ୍ଧକ୍ୟ ଆସେନି ଆଉ କୌଣସି ରୋଗ ମଧ୍ୟ ସହଜରେ ଆକ୍ରମଣ କରିବନି।
0: ମାଣ୍ଡିଆ ତ ସେତେବେଳେ କ'ଣ ନା, ଇଏ ଗରିବ ଲୋକଙ୍କୁ ଖାଦ୍ୟ ବୋଲି କୁହାଯାଉଥିଲା।
1: ଏଇସବୁ ଜାଣିଲା ପରେ ବୈଜ୍ଞାନିକ ମାନେ ଡିକ୍ଲାର କଲା ପରେ, ଘୋଷଣା କଲା ପରେ, ନା ଏଇସବୁ ଖାଦ୍ୟ ଖାଅ, ଏଇ ଖାଦ୍ୟ ତମର ଭବିଷ୍ୟତରେ ଖାଦ୍ୟ ହବ,
0: ଫାଇବ୍ରସ୍ ଫୁଡ୍ ଖାଦ୍ୟ ସବୁ ନିଶ୍ଚୟ ଆପଣଙ୍କ
1: ସେଇସବୁ କ୍ଷୁଦ୍ରଶସ୍ୟଜାତୀୟ ଖାଦ୍ୟ ଅନ୍ତର୍ଭୁକ୍ତ ହେଉଛି,
0: ସେ ଆକ୍ଚୁଆଲି ହିଁ ଭଲ, ସେସବୁ ଖାଦ୍ୟ ଆକ୍ଚୁଆଲି ମାଣ୍ଡିଆ ବି ମୁଁ ନିଜେ ପରୀକ୍ଷା କରିଛି।
1: ତେବେ ବାଉଁଶ ଯୋଉ ଚାଷ ଆମେ ଆଲୋଚନା କରୁଥିଲେ, ଚାଷୀମାନେ ତ ଲାଭ
0: ଅନିଶ୍ଚିତ ଲାଭ,
1: ଚାହିଦା ମଧ୍ୟ
0: ସେମାନେ ଯୋଗାଯୋଗ କରନ୍ତୁ, ବାଉଁଶର ଚାହିଦା ବି ବହୁତ ରହିଛି। କାରଣ ଆପଣ ଦେଖନ୍ତୁ, ଆଗରୁ ଯୋଉ ବ୍ୟାମ୍ବୁ ଆର୍ଟିସାନ୍ ମାନଙ୍କୁ ବାଉଁଶ ଏବେ ବି ମିଳୁନଥିଲା, ଆପଣ ବ୍ୟାମ୍ବୁ ଆର୍ଟିସାନ୍ ମାନେ ବି ବାଉଁଶ ପାଉଛନ୍ତି, ସେମାନେ ବି ଦୁଇପଇସା ରୋଜଗାର କରୁଛନ୍ତି, ଗୋଟେ ଭାଲ୍ୟୁ ଆଡ଼ିସନ୍, ସେମାନେ ଆଣିକି ବାଉଁଶରେ ବିଭିନ୍ନ ଉପକରଣ କରିକି ବିକୁଛନ୍ତି।
1: ଆଚ୍ଛା, ଏକୁ ଚାଷ କଲେ କ୍ଷତିରେ ତ ପହଞ୍ଚିବେନି,
0: କ୍ଷତି ଆଦୌ ଚାନ୍ସ ନାହିଁ, ପ୍ରଥମ 3 ବର୍ଷ ଚାଷ ବେଳେ ଆମକୁ ଟିକେ ନଜର ରଖିବାକୁ ପଡ଼ିବ।
1: ଆଚ୍ଛା,
0: ତାପରେ ବାଉଁଶ ଗଛ ଏଷ୍ଟାବ୍ଲିଶ୍ କଲେ କିଛି ଅସୁବିଧା ନାହିଁ, ସେ ଆପଣଙ୍କୁ ପରମାନେଣ୍ଟ ଇଲ୍ଡ ଦେଇ ଚାଲିଥିବୁ, ଆମେ ଖାଲି ସୁଦାର ସଫା କରିବା ଦରକାର।
1: କିନ୍ତୁ ଏବେ ଆମର ଯୋଉ ବିଭିନ୍ନ ପ୍ରକାର ସବୁ ଫର୍ଣ୍ଣିଚର ସବୁ ତିଆରି କରୁଛନ୍ତି, ଘର ସଜେଇବା ଜିନିଷ ମଧ୍ୟ ତିଆରି ହେଉଛି, ସେଥିପାଇଁ ଏହାର ଚାହିଦା ମଧ୍ୟ
0: ରହିଛି। ଆମର କେନ୍ଦୁଲିଫ୍ରେ ପ୍ରତିବର୍ଷ ଯୋଉ ଫଡ଼ି ରିପେୟାରରେ ବାଉଁଶର ଚାହିଦା ମେଣ୍ଟେଇ ପାରୁନି, କାରଣ ବାଉଁଶରେ ଚାଳଟା କଲେ ସୁବିଧା, ଆମେ ଚାହୁଁଛୁ ଯେ ନ୍ୟାଚୁରାଲ ଫରେଷ୍ଟ ଉପରେ କୌଣସି ପ୍ରେସର ନ ପଡ଼ୁ, ଜଙ୍ଗଲର ଗଛ କିଛି କୌଣସି କାଠ ଖୁଣ୍ଟ ପାଇଁକା ନ ଆସୁ, ତାକୁ ରିପ୍ଲେସ୍ କରାଯାଏ ବାଉଁଶରେ। ସେଥିପାଇଁ କେନ୍ଦୁଲିଫ୍ ସଂସ୍ଥା ବି ବାଉଁଶ ପ୍ଲାଣ୍ଟେସନ ପ୍ରୋତ୍ସାହନ ଦେଇଥିଲା, ଗାଁର ଯୋଉ ଫଡ଼ି କମିଟି ବାଲାଙ୍କ ଜରିଆକୁ ଧରି ଫଡ଼ି ପାଖରେ ବାଉଁଶ ଗଛ ଲଗାନ୍ତୁ, ସୋଦା ସେ ବାଉଁଶ ଯୋଉ ବାହାରିବ ତାକୁ ଫଡ଼ି ଘର ରିପେୟାର କାମରେ ଲଗେଇବେ।
1: ଆଉ ଗୋଟେ କଥା କହିଲେ, ଆପଣ ମୁଖ୍ୟ ଖାଦ୍ୟ ହେଲା ହାତୀର ବାଉଁଶ,
0: ଆଜ୍ଞା,
1: ଯଦି ଜଙ୍ଗଲରେ ଯଦି ବାଉଁଶ ଅଧିକ ପରିମାଣର ହବ ତାହେଲେ ହାତୀ ଆଉ ବାହାରକୁ ଆସିବ,
0: ଯେକୌଣସି ପ୍ରାଣୀ ହଉ ତାର ଆବଶ୍ୟକତା ଗୋଟେ ମିନିମମ୍ ଡେଲି ଖାଦ୍ୟ, ମଣିଷ ଉପରେ ଯୋଉ ଲୋଭ ଅଛି କୌଣସି ବନ୍ୟଜନ୍ତୁଙ୍କ ଲୋଭ ନାହିଁ, ତାଙ୍କର ଆବଶ୍ୟକତା ଖାଦ୍ୟ ପୂରଣ ହେଇଗଲା ତାହେଲେ ଠିକ, ତେଣୁ ତାକୁ ଯଦି ଖାଦ୍ୟ ମିଳିଲା ଜଙ୍ଗଲରେ ସେ ବାହାରୁ କାହିଁ ଆସିବ।
1: ଜଙ୍ଗଲ ନିକଟ ଯୋଉ ଗାଁ ରହୁଛି ହାତୀ ପଳେଇ ଆସୁଛନ୍ତି, ତାଙ୍କର କ୍ଷତି ପହଞ୍ଚୁଛନ୍ତି, ତ ସେ ଜାଗାରେ ଯଦି ଲୋକମାନେ ଯଦି ବାଉଁଶ ଲଗେଇବା ଆରମ୍ଭ କରନ୍ତେ, ହୁଏତ ହାତୀ ପ୍ରଥମେ ଆସିକି ସେଇଠି
0: ରହିପାରି,
1: ତାପରେ ମାନେ ହଠାତ୍ ଆସିକି ମାନେ ସାହି ଭିତରକୁ ବା ଘରେ ଆଟାକ୍ କରନ୍ତା, ସେଇଟା ହେଲେ ହୁଏତ ସେମାନେ ବଞ୍ଚିଯିବେ।
0: ନିଶ୍ଚିତ ଭାବେ ଭଲ ଗୋଟେ ଆପଣ ପ୍ରପୋଜାଲଟା ଦେଲେ, ବହୁତ ଭଲ ପ୍ରପୋଜାଲଟା, କାରଣ ହାତୀ ଆସୁଛି ଗାଁ ଭିତରକୁ ଆସୁଛି ଖାଲି ଖାଦ୍ୟ ପାଇଁ,
1: ଖାଦ୍ୟ ପାଇଁ ଆସୁଛି,
0: ତେଣୁ ଓଡ଼ିଶା ଯେତିକି ବାଉଁଶ ଜଙ୍ଗଲ ଅଛି ପ୍ରାୟ ଆମର 17,000 ସ୍କୋୟାର୍ କିଲୋମିଟର ଅଛି, ସେସବୁ ମିକ୍ସଡ୍ ଫରେଷ୍ଟ, ପିଓର ବ୍ୟାମ୍ବୁ ଫରେଷ୍ଟ ବହୁତ କମ୍ ଅଛି, 375 ସ୍କୋୟାର୍ କିଲୋମିଟର ଅଛି, ନଚେତ ଅଧିକାଂଶ ବ୍ୟାମ୍ବୁ ଫରେଷ୍ଟଟା ମିଶିକି ଅଛି, ବିଭିନ୍ନ ପ୍ରକାର ଗଛ ମିଶିକି ଅଛି, ଯେଉଁଟା ପିଓର ଶାଲ ବା ପିଓର ଶାଗୁଆନ, ଯେଉଁଟା ଶାଳ ତ ନାହିଁ, ଶାଗୁଆନ ଆମେ ପ୍ଲାଣ୍ଟେସନ କରୁଛୁ, ବ୍ୟାମ୍ବୁ ବି ଆସ୍ତେ ଆସ୍ତେ ପ୍ଲାଣ୍ଟେସନ କରାଯାଉଛି, ମଝିରେ ଟିକ୍ ସହିତ ବ୍ୟାମ୍ବୁ ପ୍ଲାଣ୍ଟେସନ କରାଯାଉଥିଲା।
1: ଆପଣ କହୁଥିଲେ ଯୋଉ ଚାରା କଥା, କେତେ ପ୍ରକାର ଚାରା ମାନେ କଣ ସବୁ ମାନେ ଭଲ ଚାରା ଅଛି?
0: ନିଶ୍ଚିତ ଭାବରେ ଚାରା ଯୋଉ କରାଯାଉଛି, ବାଉଁଶ ଚାରା ସବୁ କରାହଉଛି, ପ୍ରତି ବନ୍ଧ ଖଣ୍ଡେ ଗୋଟେ ମେଗା ନର୍ସରୀ କରାହେଇଛି, ସେଠି ବାଉଁଶ ଚାରା ଉପଲବ୍ଧ ଅଛି, ସେମାନେ ଲେୟାରିଂ କରି କରୁଛନ୍ତି, ପ୍ଲସ୍ ସିଡ୍ ଓରିଜିନ୍ ବି କରୁଛନ୍ତି, ସେଠି ବାଉଁଶ ଚାରା ଉପଲବ୍ଧ ଅଛି। ତା ବାଦେ ଓବିଡିଏ ବି ଯୋଉଠି କରୁଛି, ସେଠି କ୍ଲଷ୍ଟର ଚାଷୀ ଅଛନ୍ତି, ସେମାନଙ୍କୁ ବାଉଁଶ ଚାରା ନିଜେ କରିବା ପାଇଁ ତାଙ୍କୁ ସୁଯୋଗ ଦେଉଛି, ଟେକ୍ନିକା ତାଙ୍କ ବୈଷୟିକ ଜ୍ଞାନ ଦେଉଛନ୍ତି ଏବଂ ସହଯୋଗ ଦେଉଛନ୍ତି, ସେମାନେ ଯୋଉଠି ପ୍ଲାଣ୍ଟେସନ କରିବେ ତା ପାଖରେ ଛୋଟ ଛୋଟ ନର୍ସରୀ କରି ବାଉଁଶ ଚାରା ଉତ୍ପାଦନ କରୁଛନ୍ତି।
1: ଆଚ୍ଛା, ଆମର ଯୋଉ ଘରେ ରଖିବା ପାଇଁ କୁଣ୍ଡ ମାନଙ୍କରେ ରଖିବା ପାଇଁ ବାଉଁଶ,
0: ଆଜ୍ଞା,
1: ସେମିତି ବ୍ୟବସ୍ଥା କିଛି ଥିବ?
0: ଆପଣଙ୍କ ଅର୍ଣ୍ଣାମେଣ୍ଟାଲ ବ୍ୟାମ୍ବୁ ସବୁ ଅଛି, ଆମ ବ୍ୟାମ୍ବୁ ସେଟମ୍ ଯୋଉ ଅଛି, ଆମର ସିଲ୍ଭିକଲଚର ଇଭିନ୍ କରିଛି, ଭୁବନେଶ୍ୱର ବ୍ୟାମ୍ବୁ ସେଟମ୍ ଆପଣ ସେ ଯାଇପାରିବେ, ବିଭିନ୍ନ ପ୍ରକାର ବ୍ୟାମ୍ବୁ ଲଗେଇଛନ୍ତି, ସେଠି ଆଣି ଲୋକ ସବୁ ରଖୁଛନ୍ତି, ଅର୍ଣ୍ଣାମେଣ୍ଟାଲ ବ୍ୟାମ୍ବୁ ସବୁ କହୁଛନ୍ତି, କେଉଁଠି ଗଣ୍ଠି ଗଣ୍ଠି ବାଉଁଶ ହେଇଥିବ, ଛୋଟ ସରୁ ବାଉଁଶ ହେଇଥିବ, ଷ୍ଟେଟ୍ ରିସର୍ଚ୍ଚ ଗାର୍ଡେନ୍ ଅଛି, ପରେ କେଉଁଠି କଳିଙ୍ଗାରେ, କଳିଙ୍ଗା ରିସର୍ଚ୍ଚ ଗାର୍ଡେନ୍ ବ୍ୟାମ୍ବୁ ଗାଗେନ୍ସିଆ, ଏତେ ମୋଟା ମୋଟା ବ୍ୟାମ୍ବୁ, ଏତେ ବଡ଼ ବଡ଼ ଚଉଡ଼ା ବଡ଼ ବଡ଼ ବ୍ୟାମ୍ବୁ ବି ଅଛି, ତେଣୁ ବିଭିନ୍ନ ପ୍ରକାର ବ୍ୟାମ୍ବୁ ଅଛି, କିନ୍ତୁ ମୁଖ୍ୟତଃ ବାଉଁଶ ହେଲା ଆପଣଙ୍କର ଜଙ୍ଗଲ ବାଉଁଶ ହେଲା, ଡାବା ଏବଂ ଶାଳିଆ ବାଉଁଶ, ଚାଷ ବାଉଁଶ ହେଲା ଆପଣ ସୁନ୍ଦରକଣି ଏବଂ ବାଡ଼ି ବାଉଁଶ।
1: ଏବେ ଯେଉଁ କଣ୍ଟା ମାଂସରେ କ'ଣ

0: ସ୍ଥିତି ଅଛି ଓଡ଼ିଶାରେ?
1: କଣ୍ଟା ବାଉଁଶ ସ୍ଥିତି ଆସ୍ତେ ଆସ୍ତେ ଆଉ ନାହିଁ ପ୍ରାୟ। ଗାଁ ଗହଳିରେ ଦେଖିବେ, ଗାଁ ଗହଳିରେ ଡାବା ବାଉଁଶ ଏବଂ ବାଡ଼ି ବାଉଁଶ ଏବଂ କଣ୍ଟା ବାଉଁଶ ଭିତରେ ଯଦି ପ୍ରପୋର୍ସନ୍ ଖୋଜିବେ, ବହୁତ କମ୍ ବୁଦା ଆପଣ କଣ୍ଟା ବାଉଁଶ ବୁଦା ପାଇବେ, କିନ୍ତୁ ବାଡ଼ି ବାଉଁଶ ବେଶୀ ପାଇବେ। ମୁଁ ଜାଣିବାରେ ପିଲାବେଳେ ଆମେ ଦେଖିଛୁ ସେ କଣ୍ଟା ବାଉଁଶଟା ହିଁ ୟୁଜ୍ କରାଯାଏ ଶଗଡ଼ ଦଣ୍ଡା ପାଇଁକା, ଯେଉଁଟାକି ଟିକେ ବେଶୀ ଷ୍ଟ୍ରଙ୍ଗ। ବାଡ଼ି ବାଉଁଶ ଟିକେ ହୋଲୋ, ଆଗ ପାଣିରେ ପକାନ୍ତି, ତାପରେ ତାକୁ ନିଆଁରେ ସେକିକି ତାକୁ ଦଣ୍ଡାକୁ ସିଧା କରନ୍ତି, କହିକି ଶଗଡ଼ ଦଣ୍ଡା କରାଯାଏ ସେଥିରେ।
0: ତେବେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ
1: ମୋର ବହୁତ ଅନୁରୋଧ, ଆମେ ସଦାବେଳେ ପରିବର୍ତ୍ତନକୁ ଗ୍ରହଣ କରିବା ଉଚିତ। ନିଶ୍ଚିତ ପ୍ରଥମେ ଟିକେ ଟିକେ ପ୍ରୋବ୍ଲେମ୍ ହେବ, କିନ୍ତୁ ଏବେ ବାଉଁଶ ଭିତ୍ତିକ ବଜାର ବର୍ତ୍ତମାନ ବହୁତ ଭଲ ଅଛି। ଯଦି ଆମେ ବାଉଁଶକୁ ଚାଷ ହିସାବରେ ମାନେ ଗୋଟେ କ୍ୟାସ୍ କ୍ରପ୍ ହିସାବରେ ଯେମିତି ନିଜେ ଚାଷ କରିପାରିବା, ନିଜେ ସେନ୍ସିଟାଇଜ୍ ହୁଅନ୍ତୁ, ଆପଣ ନିକଟସ୍ଥ ବନଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ନଚେତ୍ ଆମର ବନ ବିଭାଗ ମୁଖ୍ୟାଳୟ ଅଫିସ୍ ଅଫ୍ ଦି ପି ସି ସି ଅରଣ୍ୟ ଭବନରେ ରହୁଛନ୍ତି, ଓବିଡିଏର ମୁଖ୍ୟ ରହୁଛନ୍ତି, ଚିଫ୍ ଏଜିକ୍ୟୁଟିଭ୍ ରହୁଛନ୍ତି, ତାଙ୍କ ସହିତ ଯୋଗାଯୋଗ କରନ୍ତୁ। ନିଶ୍ଚିତ ଭାବରେ ଆପଣ ସହଯୋଗ ପାଇବେ ଏବଂ ଚାଷ କରି ଆପଣ ନିଶ୍ଚୟ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ।
0: ଯାହା ଉପସ୍ଥିତ ହେବୁ, ଆପଣ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହି ଆଜିର ଯେଉଁ ଆଲୋଚ୍ୟ ବିଷୟ ଥିଲା ବାଉଁଶ ଚାଷ ଓ ତାହାର ବଜାର ଭିତ୍ତିକ ଚାହିଦା, ଏ ବିଷୟରେ ଆପଣ ସବିଶେଷ ତଥ୍ୟ ରଖିଲେ, ଯାହା ଆମେ ଆଶା କରୁଛୁ ଯେଉଁ ଚାଷୀ ଭାଇ ଭଉଣୀମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ତାର ଫାଇଦା ଉଠାଇବେ। ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ରହୁଛି, ନମସ୍କାର।
1: ଧନ୍ୟବାଦ ଚାଷୀ ଭାଇମାନଙ୍କୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ
1: ଶ୍ରୋତାବନ୍ଧୁ ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣିବା। କାର୍ଯ୍ୟକ୍ରମ ଆରମ୍ଭରେ ଦିଲ୍ କଥାଚିତ୍ରର ସୁନ୍ଦର ଗୀତ କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣ। ସଙ୍ଗୀତ ଆନନ୍ଦ ମିଲିନ୍ଦ, ରଚନା ସମୀର।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ଗୋପୀ କିଶନ ଫିଲ୍ମରୁ, କଣ୍ଠଦାନ କରିଥିଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ହେଲୋ ବ୍ରଦର ଫିଲ୍ମରୁ, ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ସଂଯୋଜନା ହିମେଶ ରେଶମିଆ। ଶୁଣିବା ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ କସୁର ଫିଲ୍ମରୁ। କଣ୍ଠଦାନ କରିଥିଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ବର୍ତ୍ତମାନ ଆସନ୍ତୁ ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଲକିର କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ସାନ୍ ଏବଂ କବିତା କୃଷ୍ଣମୂର୍ତ୍ତି। ଏ ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ଏ ଆର୍ ରେହମାନ।

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ସମୟ ବର୍ତ୍ତମାନ ରାତି 10:00 ଆରମ୍ଭ କରୁଛୁ ଗୀତ ଓ ଗଜଲ କାର୍ଯ୍ୟକ୍ରମ ଏହି କ୍ରମରେ ଆଜି ଶୁଣିବା ଗଜଲ ଗାୟକ ହରିହରନ୍ଙ୍କ କଣ୍ଠରେ କେତୋଟି ଗଜଲ ପ୍ରଥମ ଗୀତଟିରେ ଶାୟର ହେଲେ କୁମ୍ବାର ବାରବାଙ୍କ ଭୀ

ଶ୍ରୋତାବନ୍ଧୁ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଆଜି ଶୁଣୁଛନ୍ତି ଗଜଲ ଗାୟକ ହରିହରନଙ୍କ କଣ୍ଠରେ କେତୋଟି ଗଜଲ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଶୁଣିବା ପରବର୍ତ୍ତୀ ଗଜଲ। ଗାଇଛନ୍ତି ହରିହରନ, ଶାୟର ହେଲେ ଡକ୍ଟର ସାଫି ହାସନ।

ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ବର୍ତ୍ତମାନ ଶୁଣୁଛନ୍ତି ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଗଜଲ ଗାୟକ ହରିହରନ୍ଙ୍କ କଣ୍ଠରେ କେତୋଟି ଗଜଲ ଶୁଣିବା। କାର୍ଯ୍ୟକ୍ରମ ଶେଷରେ ଆଉ ଏକ ଗଜଲ ଯେଉଁଥିରେ ସାୟର ହେଲେ ଅନୱାର ଫାରୁକ ବାଡ଼ି।

ତାହେଲେ ସାଥିମାନେ ବର୍ତ୍ତମାନ ଆଜି ଆମେ ଆଜିକାର ବିଷୟବସ୍ତୁ ଉପସ୍ଥାପିତ କରିବା ପାଇଁ କି ଯାଉଛୁ। ବିଷୟବସ୍ତୁ ହେଲା ଶ୍ରୀ ଶ୍ରୀ ଦୁର୍ଗାଷ୍ଟମୀ ବ୍ରତ ବା ଭାଇ ଜୁନ୍ତିଆ ବ୍ରତ କଥା। ସର୍ବାଦୌ ମଙ୍ଗଳାଚରଣମ୍ କ୍ରିୟତ୍

ଅଳିଅଳ କନ୍ୟା ଥିଲା, ଯାହାର ନାମ ହେଉଛି ଅରୁଣା। ମା ବାପାଙ୍କ କୋଳରେ ଝିଅ ଛୁଆଟା ଅତି ଆନନ୍ଦରେ ବଢି ବଢି କ୍ରମେ କ୍ରମେ ଯେତେବେଳେ ଯୁବତୀ ହେଲା, ସମ୍ରାଟ କବି ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ

ରାଜ୍ୟ ଜେମା ଅରୁଣା ପୂର୍ଣ୍ଣ ଯୌବନରେ ଅଭିଷିକ୍ତା ହୋଇ ଦିନେ ସଖୀମାନଙ୍କ ସହିତ ଫୁଲ ବଗିଚାକୁ ବୁଲିବା ପାଇଁ ବାହାରିଲା। ରାଗ ପଡ଼ିଛି ବଙ୍ଗଳା ଶ୍ରୀ।

ରାଜ୍ୟ ଜେମା ସଖୀ ମାନଙ୍କ ସହିତ ଫୁଲ ବଗିଚାରେ ଫୁଲ ତୋଳୁଛି, ମନ ମତଣିଆ ଗୀତ ଗାଉଛି, ଅତି ଆନନ୍ଦ ସହକାରେ ଯେତିକି ବେଳେ କି ଖେଳୁଛନ୍ତି। ମନ୍ତ୍ରୀଙ୍କର ନାମ ହଉଛି ବୀର ସେନ, ସେଇ ବୀର ସେନ।

ମଦନ ସୁନ୍ଦର ମୃଗ ମାରିବା ପାଇଁ କି ଜଙ୍ଗଲକୁ ଯାଇଥିଲା, ତୃଷାର୍ତ୍ତି ହୋଇକି ଯେତେବେଳେ ଫେରୁଛି ଆଜ୍ଞା ପାଣି ପିଇବା ଉଦ୍ଦେଶ୍ୟରେ ସେହି ଫୁଲ ବଗିଚାରେ ଥିବା ପୋଖରୀ କୂଳରେ ପହଞ୍ଚିଗଲା। ମନ୍ତ୍ରୀ ପୁଅ ମଦନ ସୁନ୍ଦର ସୁନ୍ଦରକୁ ଯେତେବେଳେ ରାଜକୁମାରୀ ତାର ନେତ୍ର ପଟଳରେ ଦେଖିଲେ, କଥା ହେଇଛି କ'ଣ?

ତାହେଲେ ସାଥିମାନେ ହେଇଛି କ'ଣ? ରାଜକୁମାରୀ ମଦନ ସୁନ୍ଦରକୁ ଦେଖି ମନ ଭିତରେ ଚିନ୍ତା କଲା, ଏମିତି ସୁନ୍ଦର ଯୁବକ ମୁଁ କେବେ

କିନ୍ତୁ ରାଜକୁମାରୀ କହୁଛି ହେ ବନ୍ଧୁ ତୁମେ ମନ୍ତ୍ରୀ ପୁଅ ହୁଅ କିମ୍ବା ଯେକୌଣସି ବ୍ୟକ୍ତି ହୁଅ ନା କାହିଁକି ପଣ୍ଡିତ ଚାଣକ୍ୟ କହନ୍ତି କନ୍ୟା।

କହୁଛି ହେ ବନ୍ଧୁ, ତମେ କୌଣସି ଗୁଣରେ ଉଣା ନୁହ, ତମକୁ ଦେଖିଲେ ମୋ ମା, ମୋ ବାପା କିମ୍ବା ଆମର ବନ୍ଧୁ ବାନ୍ଧବ କେହି ହେଲେ ମନା କରିବେନି। ତମେ ମୋର ଫୁଲହାରକୁ ଗ୍ରହଣ କରି

0: ଦିନ ପରେ ଦିନ ଅତିକ୍ରମ ହେଇଛି
1: ଆଜ୍ଞା।
0: ଝିଅର ବିବାହ ବୟସ ଯେତେବେଳେ ଆସି ଉପସ୍ଥିତ ହେଲା ରାଜା ବିଚାର କରୁଛନ୍ତି ଦୁହିତା ଦୁଇ କୂଳକୁ ହିତା। ବାପା ଘରେ ଝିଅ ଶୋଭା ପାଏ ନା ଝିଅ ଶୋଭା ପାଏ।

ଏତିକିବେଳେ ଝିଅ ବିବାହର କଥା ଶୁଣିଲା ସଙ୍ଗେ ସଙ୍ଗେ ଦୌଡ଼ିଗଲା ମା ବାପାଙ୍କ ପାଖକୁ କହୁଛି ଗୋ ମା ଯଦି ତମେ ମତେ ବିବାହ କରିବା ପାଇଁ ଚାହୁଁଛ ମନ୍ତ୍ରୀଙ୍କର ପୁଅ

0: ଝିଅ କଥା ଶୁଣି ରାଜା ରାଣୀ ଚିନ୍ତିତ ହେଲେ, ଯେତେ ବୁଝେଇଲେ ମଧ୍ୟ ଝିଅ ବୁଝୁ ନାହିଁ। କହୁଛି ଯଦି ମଦନକୁ ମତେ ବିବାହ ନ କର, ମୁଁ ଅନ୍ୟ ପତି ଗ୍ରହଣ କରିବି ନାହିଁ। ରାଜା ଚିନ୍ତା କଲେ,
1: କଣ ବୋଲି
0: ମନ୍ତ୍ରୀଙ୍କର ପୁଅକୁ ଯଦି କୌଣସି ଉପାୟରେ ମାରି ଦିଆଯାଏ, ତାହେଲେ ସେ ମନ୍ତ୍ରୀଙ୍କର ପୁଅ କଥା ନିଶ୍ଚୟ ଭୁଲିଯିବ। ଏଇ ଚିନ୍ତା କରି ମନ୍ତ୍ରୀ ପୁଅକୁ ମାରିବା ପାଇଁ ରାଜା ଷଡ଼ଯନ୍ତ୍ର କଲେ। ଇତିମଧ୍ୟରେ ଦିନ ପରେ

ମାସ ଆସି ପହଞ୍ଚି ଯାଇଛି। ଝିଅ ରାଜାଙ୍କର ଝିଅ ଅରୁଣା ମନ ଭିତରେ ଚିନ୍ତା କଲା, ମୁଁ ଯଦି ଦୁର୍ଗାଙ୍କୁ ପୂଜା କରିବି ତାହେଲେ ସିଏ ହେଉଛନ୍ତି ଅଭୟାବର ଦାୟିନୀ, ନିଶ୍ଚୟ ମୋର ମନବାଞ୍ଛା ପୂର୍ଣ୍ଣ କରି ମୋର ମନଲାଖି

ମନ୍ତ୍ରୀଙ୍କର ଝିଅର ନାଁ ହଉଛି ମାଳତୀ। ସିଏ ମାଳତୀ ମଧ୍ୟ ମାଆକୁ କହୁଛି, ଗୋ ମା, ତମେ ମତେ ଉପବାସ କରିବାର ବ୍ରତ କରିବାର ବିଧି ବତେଇ ଦିଅ, ମୁଁ ବ୍ରତ କରିବି ଯଦ୍ୱାରା କି ମୋର ଭାଇର ମଙ୍ଗଳ ହବ। ଏହା ଶୁଣି ଆଜ୍ଞା ମନ୍ତ୍ରୀଙ୍କର ସ୍ତ୍ରୀ ନିଜ ଝିଅକୁ ମାଳତୀକୁ ଆଜି ପୂଜା କରିବାର ବିଧାନ ବତଉଛନ୍ତି। କହୁଛନ୍ତି, ଗୋ ମା, ତୁ ଯଦି ଏହି ବିଧିରେ ପୂଜା କରିବୁ ତାହେଲେ ମା ଦୁର୍ଗା

0: ସ୍ୱପ୍ନାଦେଶ ପାଇ ରାଜା ସକାଳରୁ ଉଠି ଦୌଡ଼ି ଯାଇ ଦେଖିଲେ ପ୍ରକୃତରେ ମଦନ ସୁନ୍ଦର ଶୋଇଛି। ସଙ୍ଗେ ସଙ୍ଗେ ଯାଇ ମନ୍ତ୍ରୀଙ୍କର ଝିଅ ମାଳତୀକୁ କହି ସାଙ୍ଗରେ ଡାକି ଆଣିଲେ। ମାଳତୀ
1: ଶୁଣିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଥିଲେ ଘନଶ୍ୟାମ ସା ଓ ସାଥୀ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ।

କେତୋଟି ସୂଚନା ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ରାତି 11:07 ହେବାକୁ ଯାଉଛି। ଏଇଠି ସମାପ୍ତ କରୁଛୁ ଆଜିର ଅଧିବେଶନ। ପୁନର୍ବାର ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ଠିକ୍ ସକାଳ 5:55 ସେତେବେଳେ।